ଆକାଶବାଣୀ କେନ୍ଦୁଝର, ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ମାସର ତିନି ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 24 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଜୀବନ ପଥରେ ଅଜ୍ଞାନ ଅନ୍ଧାରେ ଜ୍ଞାନର ପ୍ରଦୀପ ତୁମେ, ନିରସ ମରୁରେ ହସର ସଲିଳ ତୁମେ ସବୁରି ଜୀବନେ। ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଶିଳ୍ପୀଙ୍କ କଣ୍ଠରେ ପ୍ରଫୁଲ୍ଲ କୁମାର ସାହୁଙ୍କ ଗୀତ ରଚନା।

ମୋ ମନ ମନ୍ଦିରେ ବିରାଜିଛ ପ୍ରଭୁ, ମନ୍ଦିର ଯିବି କାହିଁକି, ଜୀବନ ମୋହର ତୁମ ପୂଜା ଫୁଲ ପ୍ରଣତି କରିବି କାହିଁକି। ପରବର୍ତ୍ତୀ ଭକ୍ତି ନୈବେଦ୍ୟ କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି, ଶିଳ୍ପୀଙ୍କ କଣ୍ଠରେ ମୀନାକ୍ଷୀ ଦେବୀଙ୍କ ଗୀତ ରଚନା।

ବିଭେଦ ବିହୀନ ଧର୍ମ ହେଉ ପ୍ରଭୁ, ବିଶ୍ୱ ସୃଷ୍ଟିରେ ଶିର, ସବୁରି ମାନବ ଚେତନା ଭରୁହେ ସାରା ବିଶ୍ୱ ଏକ ଘର। କଣ୍ଠଶିଳ୍ପୀ ବିଦ୍ୟୁତ୍ ପ୍ରଭା ପାଲିତଙ୍କ କଣ୍ଠରେ ଏଥରର ଭକ୍ତି ଗୀତ, ପ୍ରେମଲତା ସାମଲଙ୍କ ଗୀତ ରଚନା।

ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ଗୋବିନ୍ଦ୍ର ଚନ୍ଦ୍ର ସେନାପତି, ବିଦ୍ୟୁତ୍ ପ୍ରଭା ପାଲିତ, ଅମରେନ୍ଦ୍ର ମହାନ୍ତି ଏବଂ ଗାୟତ୍ରୀ ବସ୍। ଗୀତ ରଚନା କରିଥିଲେ ପ୍ରଫୁଲ୍ଲ କୁମାର ସାହୁ, ପ୍ରେମଲତା ସାମଲ, ନାରାୟଣ ପାଢ଼ୀ, ମୀନାକ୍ଷୀ ଦେବୀ ଏବଂ ନାରାୟଣ ପ୍ରସାଦ ସିଂ।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନଇଁ ପଡ଼ୁ, ଆଉ ବାପା ମାଆଙ୍କର ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମାଆ କେଜାଣି କେତେ ଯେ ସପନ ଦେଖି ବସନ୍ତି ତା'ର ହିସାବ ନାହିଁ। ମୋ ପିଲା କାଲି ବଡ଼ ହେବ, ଏମିତି ପାଠ ପଢ଼ିବ, ଏତେ ପଇସା କମେଇବ, ନାଁ କରିବ, ଏମିତି କେତେ କ'ଣ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟିଏ କେମିତି ଭଲ ମଣିଷ ହେବ। ଏହି ଭଲ ମଣିଷ ହେବା ପାଇଁ ଯାହା ନିହାତି ଲୋଡ଼ା ତାହା ହେଲା ସୁନ୍ଦର ପରିବେଶ। ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟ, ବିଶେଷ କରି ମାଆ ବାପା, ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଉଚିତ ନୁହେଁ କି? ପିଲାଙ୍କୁ ଏଭଳି କଥା ଦେଖାଇବା ଓ ଶିଖାଇବା ଉଚିତ ଯାହା ତା'ର ଚରିତ୍ର ଓ ଭବିଷ୍ୟତକୁ ଶୁଦ୍ଧ କରିବା ସହ ତାହାର ଚଳଣି, ପରମ୍ପରା ଓ ସଂସ୍କୃତିର ମଧ୍ୟ ସମ୍ମାନ ରଖିବ। ଏହି ସମ୍ବନ୍ଧରେ କାହାଣୀଟିଏ। ଥରେ ଜଣେ ରାଜା ଶିକାର ପାଇଁ ଜଙ୍ଗଲକୁ ଗଲେ। ଦିନ ଯାଇ ସଞ୍ଜ ନଇଲା, ହେଲେ ଶିକାର କିଛି ପାଇଲେ ନାହିଁ। ବିଫଳ ମନରଥ ହୋଇ ରାଜପ୍ରସାଦକୁ ଆସୁଥିବା ବେଳେ ଗୋଟିଏ ଗଛ କୋରଡ଼ରେ ଦୁଇଟି ଶୁଆ ଛୁଆଙ୍କୁ ପାଇଲେ। ଏ ଶୁଆ ଦୁଇଙ୍କର ଲାଳନ ପାଳନ କଥା ଭାବିଲା ବେଳେ ଦେଖିଲେ ଜଣେ ସାଧୁ ମହାତ୍ମା ଓ ଜଣେ ବ୍ୟାଧକୁ। ଏ ଦୁଇ ଜଣଙ୍କୁ ଶୁଆ ଦୁଇଟି ଦେଇ ରାଜା ଫେରିଲେ। ଏହା ଭିତରେ 6 ମାସ ବିତିଗଲା। ରାଜା ଦିନେ କୌତୂହଳବଶତଃ ହୋଇ ଭାବିଲେ ସେ ଶୁଆ ଦୁଇଙ୍କର କଥା କେମିତି ଅଛନ୍ତି ଦେଖିବା ପାଇଁ ରାଜା ବାହାରିଲେ। ସାଧୁ ମହାତ୍ମାଙ୍କର ଆଶ୍ରମରେ ପାଳିତ ଶୁଆ ରାଜାଙ୍କୁ ଦୂରରୁ ଦେଖିବା ମାତ୍ରେ ଅତିଥି ଦେବତା ଜ୍ଞାନ କରି ଉଚ୍ଚ ସ୍ୱରରେ କହିଲା, ସ୍ୱାଗତମ୍ ସ୍ୱାଗତମ୍, ରାଧେ ରାଧେ। ବଡ଼ ଆନନ୍ଦିତ ହୋଇଗଲେ ରାଜା। ବାଃ, କେଡ଼େ ସୁନ୍ଦର କଥା ଶିଖିଛି ମ! ଆହୁରି କୌତୂହଳ ଜାତ ହେଲା ଅନ୍ୟ ଶୁଆଟିକୁ ଦେଖିବା ପାଇଁ। ଶିକାରୀର ଘରେ ଯାଇ ପହଞ୍ଚନ୍ତେ ସେଠାରେ ପାଳିତ ଶୁଆ କଟୁବଚନ କହିବା ଆରମ୍ଭ କଲା, ଦୂର ଦୂର, ପଳା ପଳା। ବଡ଼ ଖରାପ ଲାଗିଲା ରାଜାଙ୍କୁ, ଆଶ୍ଚର୍ଯ୍ୟ ବି ହେଲେ। ଆରେ, ଗୋଟିଏ ଜାଗାରୁ ଗୋଟିଏ ଦିନ ଗୋଟିଏ ପ୍ରକାରର ଦୁଇଟି ଶୁଆ ଆଣିଲି, ହେଲେ ସେମାନଙ୍କ ପ୍ରକୃତି ପୁରା ଅଲଗା। ଏହାର କାରଣ ଜାଣିବା ନିମନ୍ତେ ଆଶ୍ରମରେ ଥିବା ମହାତ୍ମାଙ୍କ ଶରଣାପନ୍ନ ହେଲେ। ସାଧୁ ରାଜାଙ୍କୁ ବୁଝାଇଲେ, ହେ ରାଜନ୍, ଏହାର ନାମ ହେଉଛି ସଙ୍ଗଦୋଷ। ଗୋଟିଏ ଶୁଆ ବ୍ୟାଧ ଘରେ ବଢ଼ିଲା, ତା'ର ପାଠ ପଢ଼ିଲା, ତେଣୁ ସେହିପରି କହିଲା। ଆଉ ଗୋଟିଏ ଗୁରୁକୂଳରେ ରହିଲା, ସେହି ପାଣି ପବନ ପରିବେଶ ପାଇଲା, ତେଣୁ ରାଧେ ରାଧେ କହିଲା। ହଁ ଶ୍ରୋତା ବନ୍ଧୁ, ଏହି ପରିବେଶ ବା ସଙ୍ଗର ପ୍ରଭାବ ହିଁ ସବୁଠାରୁ ବେଶୀ ଦାୟୀ। ଏବେ ବହୁତ ବଡ଼ ଘରର ପିଲାମାନେ ପରିବେଶ ଅଭାବରୁ, ସଙ୍ଗ ଦୋଷରୁ ଅବାଟରେ ପାଦ ଦେଉଛନ୍ତି, ଯାହା ପିତାମାତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମହାଭାରତକୁ ଦେଖୁନାହାନ୍ତି? ମହାଭାରତରେ ଦୁଇଟି ବଳିଷ୍ଠ ଚରିତ୍ର ହେଉଛନ୍ତି କର୍ଣ୍ଣ ଆଉ ଅର୍ଜୁନ। କର୍ଣ୍ଣ ସବୁ ଗୁଣରେ, ରୂପରେ, ଦାନରେ, ସେବାରେ, ବୀରତାରେ ଅର୍ଜୁନଙ୍କ ଠାରୁ ଆଗୁଆ ଥିଲେ ଓ ଅର୍ଜୁନ ଏ ସବୁଥିରେ ଦୁର୍ବଳ। କିନ୍ତୁ ଫଳ ହେଲା କ'ଣ? କର୍ଣ୍ଣଙ୍କର ହେଲା ଦୁଃଖଦ ମୃତ୍ୟୁ, ଆଉ ଅର୍ଜୁନ ହେଲେ ବିଶ୍ୱବିଜୟୀ। କାରଣ ରାତି ପାହିଲେ କର୍ଣ୍ଣ ଯାହା ସହ ବସାଉଠା କରୁଥିଲେ ସେମାନେ ହେଲେ ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ପରି ଚରିତ୍ର, ଯେଉଁମାନଙ୍କର କାମ ହେଉଛି ଅନ୍ୟର କ୍ଷତି କରିବା। ଆଉ ଅର୍ଜୁନ ଶୟନେ ସପନେ ଜାଗରଣେ ଯାହାର ପାଦପଦ୍ମକୁ ଭରସା କରିଥିଲେ ସେ ହେଉଛନ୍ତି ବିଶ୍ୱନିୟନ୍ତା ଭଗବାନ। ତେଣୁ କର୍ଣ୍ଣର ପରିବେଶ ତାଙ୍କୁ ଅଭାଗା କଲା, ଆଉ ଅର୍ଜୁନଙ୍କୁ ଭାଗ୍ୟବାନ କଲା। ତେବେ ଏ ପରିବେଶକୁ ସଜାଡ଼ିବା କେମିତି? ଶ୍ରୋତାବନ୍ଧୁ, ଯେତେ ଭଲ କାମ କରୁଛନ୍ତି, ଯଥା ଦରିଦ୍ରକୁ ସାହାଯ୍ୟ ଦେଉଛନ୍ତି, ରୋଗୀର ସେବା କରୁଛନ୍ତି, ଈଶ୍ୱର ଆରାଧନା କରୁଛନ୍ତି, ଏସବୁ କାମ ପିଲାମାନଙ୍କୁ ଦେଖାନ୍ତୁ ଓ ଶିଖାନ୍ତୁ। ଆଉ ଯଦି କିଛି ମନ୍ଦ କାମ କରୁଛନ୍ତି, ଯଥା ନିଶାପାଣି ଖାଉଛନ୍ତି, କାହାକୁ ସମାଲୋଚନା କରୁଛନ୍ତି, କାହାକୁ ଗାଳି ଦେଉଛନ୍ତି, ଏସବୁ ଯେତେ ସମ୍ଭବ ପିଲାଙ୍କଠାରୁ ଦୂରେଇ ରଖନ୍ତୁ। ବାହାର ପରିବେଶ ସିନା ଖରାପ ହୋଇଯାଇଛି ବୋଲି ଆମେ କହୁଛେ, ହେଲେ ଘରେ ତ ଅନ୍ତତଃ ଆମେ ଏକ ଭଲ ପରିବେଶ ଆମ ପିଲାକୁ ଦେଇପାରିବା। ନହେଲେ କାଲି ସକାଳେ ଆମ ପିଲା ଯଦି ଅବାଟରେ ପାଦ ଦିଏ, ତେବେ ବାପା ମା ଆଗେ ନିଜକୁ କ୍ଷମା କରିପାରିବେ ତ? ତେଣୁ ପିତାମାତାଙ୍କର ଆଚରଣ, ଉଚ୍ଚାରଣ, ଆଦର୍ଶ, ବୁଝାମଣା, ଏସବୁ ପ୍ରଥମେ ସୁନ୍ଦର ହେବା ଉଚିତ ନୁହେଁ କି? କାରଣ ମାଠିଆ ବଙ୍କା ହେଲେ ଦୋଷ ମାଠିଆର ନୁହେଁ, କୁମ୍ଭାରର। ଏକ ଅନୁକୂଳ ପରିବେଶରେ ଯଦି ମଞ୍ଜିଟିଏ ଗଛ ହୋଇ ଫୁଲ ଫଳ ଦେଇପାରୁଛି, ମଣିଷ ରୂପୀ ଗଛ ସଫଳ ହେବନି କାହିଁକି? ତେଣୁ ଚେଷ୍ଟା କରିବା ଆମକୁ ବ୍ୟାଧର ପରିବେଶ ନୁହେଁ, ସର୍ବଦା ସାଧୁ ମହାତ୍ମାଙ୍କ ପରିବେଶ ମିଳୁ ଓ ଆମ ଓଠରୁ ସବୁବେଳେ ଝରି ପଡ଼ୁ ସେ ମନଜ୍ଞ ସଙ୍ଗୀତ, କୁଟ କପଟ ସ୍ୱଭାବ ଯାହାର ତାକୁ ଦୂରୁ ମୁଁ କରଇ ଜୁହାର, ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଶାରଦା ପ୍ରସାଦ କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସୂଚନା ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସକାଳ 7:25 ରେ ପ୍ରଚାର କରିବୁ ଭକ୍ତିଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସାନ୍ତାଳୀ ଗୀତ ସକାଳ 7:30 ରେ। ପରିବେଷଣ କରିବେ ବିପ୍ରଚରଣ ଟୁଡ଼ୁ, ସମୀର ଚୈତନ୍ୟ ଟୁଡ଼ୁ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:30 ରେ। ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02 ରେ। ପୂର୍ବାହ୍ନ 10:30 ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1313 ଭାଗ ଶୁଣିପାରିବେ। ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20 ରେ। ଆଜିର ବିଷୟ ଶୃଙ୍ଖଳିତ ପିଲା ଗଢ଼ିବାରେ ମାଆର ଭୂମିକା, ଏ ସମ୍ପର୍କରେ ଲିପିକା ବିଶ୍ୱାଳଙ୍କ ସହିତ ଏକ ସାକ୍ଷାତକାର। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00ରେ। ସନ୍ଧ୍ୟା 5:30 ରେ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ରେ ପରିବେଷଣ କରିବେ ହପନ ମାଝି ଓ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ରେ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:00ରେ।

କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ ରାତି 7:30 ପାରମ୍ପରିକ ଗୀତର କାର୍ଯ୍ୟକ୍ରମ ରାତି 8:00 ରାତି 8:15 ପ୍ରଚାର କରିବୁ ପାଲା ରାତି 10:00 ଶୁଣିବେ ଲୋକଗୀତ ସିନେତରଂ କାର୍ଯ୍ୟକ୍ରମ ରାତି 10:30 ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝି ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସଡ଼କ ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଶକ୍ତି ଓ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ଅପରିବର୍ତ୍ତିତ ରଖି ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ବାଦ୍ ନ ପଡ଼ିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି ତଥା ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଲାଗି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର ସପ୍ତମ ବୈଠକରେ ଶ୍ରୀମତୀ ଗର୍ଗ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରପକ୍ଷରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଏହି ସମୟରେ ଗତକାଲି 3 ରଥର ପ୍ରଭା ନିର୍ମାଣ ଶେଷ ହୋଇଛି। ରୂପକାରମାନେ 3 ରଥର 24 ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 11,51,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ, ଗ୍ୟାରେଜ, ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଡାକ୍ତର ରବି ନାରାୟଣ ରଥ।
2: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୂତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲ ଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ, କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନୀ ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକାଚେକା ହେଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ, ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ। ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ, ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତ ପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୂଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୂଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଥିଲେ ଡାକ୍ତର ରବି ନାରାୟଣ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

0: ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ. ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ. ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା, ଏବଂ FIH ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ, ରୁଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍ପରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ. ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି. ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି. ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି. ଗତ ମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି. ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ, ସହଯୋଗ, ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି. ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ. ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି. ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି. ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ. ସେଥିମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି. ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି. ସ୍ୱଳ୍ପ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି. ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି. କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି. କାତାରର ରାସ୍ଲାଫନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମିର ଶେଖ୍ ସାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି. ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି. ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ୍ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ୍ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନ୍ର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍ମୁକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା, ବିକାଶର ଧାରା, ସମ୍ବଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା 2 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ FIH ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ପ୍ରଚାର କଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ନମିତା ଅଗ୍ରୱାଲ ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:30 ଆଦିବାସୀ ଗୀତ କ୍ରମରେ ଶୁଣନ୍ତୁ ସାନ୍ତାଳୀ ଗୀତ ପରିବେଷଣ କରିଛନ୍ତି ବିପିନ ବିପ୍ରଚରଣ ଟୁଡ଼ୁ ଓ ସାଥୀ କଳାକାର ଏବଂ ସମୀର ଚୈତନ୍ୟ ଟୁଡ଼ୁ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ ନମସ୍କାର। ନମସ୍କାର କେନ୍ଦୁଝର ଅଗଣାକୁ ଆପଣଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, ଜୀବନରେ ଆମେ ସର୍ବଦା ଏମିତି କାମ କରିବା ଯାହା ସମ୍ପାଦନ କଲେ ମୃତ୍ୟୁ ସମୟରେ ମଧ୍ୟ ପଶ୍ଚାତାପ ହେବ ନାହିଁ। ଯେମିତି ଜଟାୟୁ, ଯାହାଙ୍କ ଜୀବନ ଥିଲା ପଶ୍ଚାତାପ ଶୂନ୍ୟ। ମାତା ସୀତାଙ୍କୁ ଯେତେବେଳେ ରାବଣ ଚୋରି କରି ଆକାଶ ମାର୍ଗରେ ପୁଷ୍ପକ ବିମାନରେ ଧରି ଯାଉଥିଲା, ସେତେବେଳେ ସେ ତାଙ୍କ ପାରୁ ପର୍ଯ୍ୟନ୍ତ ରାବଣ ସହ ଲଢ଼ିବାକୁ ଚେଷ୍ଟା କରିଥିଲେ। ତାଙ୍କର ପକ୍ଷ କଟିଯାଇଥିଲା, ଶ୍ୱାସ ବନ୍ଦ ହୋଇ ଆସୁଥିଲା, କିନ୍ତୁ ମୁହଁରେ ଥିଲା ଅଦ୍ଭୁତ ଶାନ୍ତି। ପ୍ରଭୁ ରାମଚନ୍ଦ୍ର ଜଟାୟୁଙ୍କ ପାଖରେ ବସି କହିଥିଲେ, ଜଟାୟୁ, ତୁମେ ସେହି କାମ କରିଛ ଯାହା ବଡ଼ ବଡ଼ ଯୋଦ୍ଧାମାନେ ମଧ୍ୟ କରିପାରିଲେ ନାହିଁ। ତୁମେ ହାରି ମଧ୍ୟ ଜିତିଯାଇଛ। ଏତିକି କହି ପ୍ରଭୁ ରାମଚନ୍ଦ୍ର ତାଙ୍କୁ ମୋକ୍ଷ ପ୍ରଦାନ କଲେ। କାରଣ ଯେଉଁ ମଣିଷ ସତ୍ୟ ପାଇଁ ଲଢ଼ୁଥିବା ବେଳେ ହାରିଯାଏ, ଭଗବାନ ନିଜେ ହିଁ ତାକୁ ଜିତେଇ ଦିଅନ୍ତି। ହଁ ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ଜୀବନରେ ବେଳେବେଳେ ଏମିତି ହାରିବା ଜିତିବାଠାରୁ 100 ଗୁଣରେ ଶ୍ରେଷ୍ଠ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ, ବେଳେବେଳେ ମନରେ ପ୍ରଶ୍ନ ଆସେନି, ଆମେ ପରସ୍ପର ପ୍ରତି କେତେ ଶ୍ରଦ୍ଧାଶୀଳ? ଏଇ ଯେପରି ଜଣେ ବିଚାରପତିଙ୍କ ପାଖରେ ଜଣେ ବୃଦ୍ଧା ଅଭିଯୋଗ କଲେ ଯେ ତାଙ୍କ ବୋହୂ ତାଙ୍କ ପ୍ରତି ଖରାପ ବ୍ୟବହାର କରୁଛି। ବିଚାରକ ବୋହୂଙ୍କୁ ନିଜ ପକ୍ଷ ରଖିବା ଲାଗି କହିଲେ। ବୋହୂ କହିଲେ, ଆଜ୍ଞା ମୋ ଶାଶୁ କ୍ଷଣକୋପୀ, ପାନରୁ ଚୁନ ଖସିଲେ ସେ ବିଗିଡ଼ି ଯାଆନ୍ତି, ଗାଳିମନ୍ଦ କରନ୍ତି, ମୁଁ ତେଣୁ ବେଳେବେଳେ ରାଗିଯାଇ କିଛି କିଛି କହିପକାଏ। ଏହା ଶୁଣି ବୃଦ୍ଧା କହିଲେ, ସେ ସତ ଲୁଚାଉଛି, ଅସଲ ସତ ଜାଣିପାରିଲେ କି ମୋ ପୁଅ ଅର୍ଥାତ୍ ସ୍ୱାମୀକୁ ଡାକନ୍ତୁ। ଏଥରେ ବୃଦ୍ଧାଙ୍କ ପୁଅ ଆସିଲେ। ସେ କହିଲେ, ଆଜ୍ଞା ମୋ ମାଆଙ୍କ ବୟସ 70 ଉପରେ ହେଲାଣି, ତେଣୁ ତାଙ୍କୁ କଥା ବାଧେ, କିନ୍ତୁ ମୋ ସ୍ତ୍ରୀ ସେତକ ବୁଝେ ନାହିଁ, ଅନେକ ସମୟରେ ତାକୁ ଭଲ କହ ଖରାପ କହି କହେ। ଏହା ଶୁଣି ବୋହୂ କହିଲେ, ପୁଅ ତ ମାଆଙ୍କ ପକ୍ଷ ନେବେ, ମୋ ପୁଅକୁ ଡାକନ୍ତୁ, ସେ ଅସଲ କଥାଟି କହିବ। ଏଥର ବୃଦ୍ଧାଙ୍କ ନାତି ଆସିଲା। ସେ କହିଲା, ମୋ ମା ସେମିତି ନୁହନ୍ତି, ଘର ଗୋଟା ଚାକର କାମ ସେ କରନ୍ତି, ତାଙ୍କ ଉପରେ ପ୍ରବଳ କାର୍ଯ୍ୟଭାର, ତେଣୁ ତାଙ୍କ ଉପରେ ଗୁରୁଗୁରୁ କହିଲେ ସେ ବି ରାଗିଯାଉଥିବେ, ତେଣୁ ଏ କଥାକୁ ବି ଆପଣ ବିଚାର କରିବା ଦରକାର। ବିଚାରକ କହିଲେ, ହଉ, ବହୁତ ହୋଇଗଲା, କିଏ ଭୁଲ ବା କିଏ ଠିକ୍ ତାହା ବିଚାର କରିବା ଅସମ୍ଭବ, କାରଣ ପ୍ରତ୍ୟେକ ନିଜ ପକ୍ଷରୁ ବିଚାର କରି ସେ ନିଜେ ଠିକ୍ ଏବଂ ଅନ୍ୟମାନେ ଭୁଲ ବୋଲି ଭାବେ, ତେଣୁ ଏମିତି ଠିକ୍ ଭୁଲର ବିଚାର ଚଳିବ ନାହିଁ। ମୁଁ ଯାହା ଦେଖୁଛି, ଉଭୟ ଶାଶୁ ଓ ବୋହୂଙ୍କ ପାଖରେ ବିଶେଷ କିଛି ଅବଗୁଣ ନାହିଁ। ସମସ୍ୟାଟି ହେଲା ଉଭୟଙ୍କ ମଧ୍ୟରେ ପାରସ୍ପରିକ ଶ୍ରଦ୍ଧାର ଅଭାବ। ଶ୍ରଦ୍ଧାଭାବ ଥିଲେ ଜଣେ ଅନ୍ୟକୁ ବୁଝିପାରେ ଏବଂ ଅନ୍ୟର ଦୃଷ୍ଟିକୋଣରୁ ବିଚାର ମଧ୍ୟ କରିପାରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଇତିହାସ ପୃଷ୍ଠାରେ ଆଜିର ଦିନ 1922 ମସିହା ଆଜିର ଦିନରେ ଆମେରିକୀୟ ବୃତ୍ତିଗତ ଫୁଟବଲ ସଂଘ ଆନୁଷ୍ଠାନିକ ଭାବରେ ଜାତୀୟ ଫୁଟବଲ ଲିଗ୍ ନାମରେ ନାମିତ ହୋଇଥିଲା। 2010 ମସିହା ଆଜିର ଦିନରେ ଇତିହାସର ସବୁଠାରୁ ଦୀର୍ଘ ଟେନିସ୍ ମ୍ୟାଚ୍ ୱିମ୍ବଲଣ୍ଡନରେ ଜନ୍ ଇନ୍ସନ୍ର ଏବଂ ନିକୋଲସନ୍ ମାହୁତଙ୍କ ମଧ୍ୟରେ ଶେଷ ହୋଇଥିଲା, ଯାହା 3 ଦିନ ଧରି 11 ଘଣ୍ଟା 5 ମିନିଟ୍ ଧରି ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଥିଲା। 1963 ମସିହା ଆଜିର ଦିନରେ ଭାରତୀୟ ଡାକ ଏବଂ ଟେଲିଗ୍ରାଫ ବିଭାଗ ଜାତୀୟ ଟେଲେକ୍ସ ସେବା ଆରମ୍ଭ କରିଥିଲେ। 1564 ମସିହା ଆଜିର ଦିନରେ ରାଣୀ ଦୁର୍ଗାବତୀଙ୍କ ସହିତ ଗଣ୍ଡୱାନାର ପ୍ରସିଦ୍ଧ ଏବଂ ସାହସୀ ରାଣୀ ଦୁର୍ଗାବତୀଙ୍କ ସହିତ ଭୟଙ୍କର ଭାବରେ ଯୁଦ୍ଧ କରୁଥିବା ସମୟରେ ଶହୀଦ ହୋଇଥିଲେ। 1975 ମସିହା ଆଜିର ଦିନରେ ଭାରତର ଐତିହାସିକ ଜରୁରୀକାଳୀନ ପରିସ୍ଥିତିର ପୂର୍ବ ସନ୍ଧ୍ୟାକୁ ଚିହ୍ନିତ କରି କରାଯାଇଥିଲା, ଯାହା 25 ଜୁନ୍ ରାତିରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା।

0: ଓଡ଼ିଆ ଚଳଚ୍ଚିତ୍ର ଜଗତ।
1: ଶ୍ରୋତାବନ୍ଧୁ, ଆଜିକାଲି ଯେପରି ତାସ୍ ପରି ସମ୍ପର୍କଗୁଡ଼ିକ ଭାଙ୍ଗି ପଡ଼ୁଛି, ତାହାର ମୂଳ କାରଣ ଅହଙ୍କାର, ଜିଦି ଓ ପରସ୍ପର ପ୍ରତି ଅବହେଳା। ତେଣୁ ସମୟ ଥିବାବେଳେ ସୁଧାରି ଯାଆନ୍ତୁ, ପରସ୍ପରକୁ ଭରପୁର ପ୍ରେମ ଓ ସମ୍ମାନ ଦିଅନ୍ତୁ, ଯାହାଦ୍ୱାରା ସମ୍ପର୍କ ଦୃଢ଼ ଏବଂ ସ୍ଥାୟୀ ରହିପାରିବ। ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଥିଲେ ଅହଙ୍କାର ନୁହେଁ, ଭଲ ପାଇବା ଦିଅନ୍ତୁ, ବୁଝାମଣା ସହିତ ରହିବା ଶିଖନ୍ତୁ। ପ୍ରତିଦିନରେ ଝଗଡ଼ା ଓ କଳହ ଘରର ପରିବେଶକୁ ନଷ୍ଟ କରିଦିଏ। ଏହାର ପ୍ରଭାବ ସମଗ୍ର ପରିବାର ଉପରେ ପଡ଼େ, ଘର ଘର ପରି ନୁହେଁ ନର୍କ ପରି ଲାଗିବା ଆରମ୍ଭ କରେ। ତେଣୁ ସୁଖ ଶାନ୍ତିରେ ମିଳିମିଶି ଚଳନ୍ତୁ।

0: ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
1: इस प्रोग्राम में एक छोटी सी अंतराल का

ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1313 ଭାଗ ଶୁଣିପାରିବେ। ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20। ଆଜିର ବିଷୟ ଶୃଙ୍ଖଳିତ ପିଲା ଗଢ଼ିବାରେ ମା'ର ଭୂମିକା। ଏ ସମ୍ପର୍କରେ ଲିପିକା ବିଶ୍ୱାଳଙ୍କ ସହିତ ଏକ ସାକ୍ଷାତକାର। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00। ସନ୍ଧ୍ୟା 5:30 କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ହପନ ମାଝୀ ଓ ସାଥୀ କଳାକାର।

ରାମଚରିତମାନସ ସନ୍ଧ୍ୟା 6:10 ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:00। କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ ରାତି 7:30। ପାରମ୍ପରିକ ଗୀତର କାର୍ଯ୍ୟକ୍ରମ ରାତି 8:00। ରାତି 8:15 ପ୍ରଚାର କରିବୁ ପାଲା। ରାତି 10:00 ଶୁଣିବେ ଲୋକଗୀତ ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:30। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ଦିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

ପିଲାଦିନ ଆମ ଗାଁ ଜୀବନ ନୂଆଳିଆ ଚାଳ ଘରକୁ ଢିଙ୍କିଶାଳ ଖଳା ବାରିରେ ପାଲବିଡ଼ା କୁମା ପୁଣି ବର୍ଷାଦିନେ ବର୍ଷାତି ବଦଳରେ ପକ୍ଷିଆ ବାଲିଧୂଳି ଘର ବୋହୁ ବୋହୁକା ଖେଳ ଗିନାକାଞ୍ଚି ଖେଳ ମିଛିମିଛିକା କୁକୁଡ଼ା ଲଢ଼େଇ କଣ୍ଢେଇ ବାହାଘର ଏପରି କିଛି ପିଲାଦିନ କଥା ମନେ ପଡ଼ିଗଲେ ଆଖି ଆଗରେ ଭାସି ଆସେ ଅନେକ ଖଟାମିଠା ତିକ୍ତ ଅନୁଭୂତି ସବୁ। ଆଜି ସେସବୁ ନାହିଁ, ଖାଲି ରହିଯାଇଛି ସ୍ମୃତି ଫରୁଆରେ ଅଭୁଲା ସ୍ମୃତିର କଥା, ଯାହା ଦୂର ପ୍ରଚ୍ଛଦ ପଟରେ ଛାଡ଼ିଯାଇଛି ଅମର ଚିହ୍ନ। ଆମ ଧୂସରେ ସ୍ମୃତିର ବହି ସହ ଚାଲନ୍ତୁ ଓଲଟାଇବା ଅତୀତର ପୃଷ୍ଠା ସବୁ। ଅତୀତର ସ୍ମୃତି ସବୁ ଆସନ୍ତାକାଲି ପାଇଁ ଆପଣଙ୍କ ମନରେ ଉର୍ଜା ଭରିଦେଉ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଦାର୍ଶନିକ ଏବଂ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ସ୍ମୃତି ଆଉ ଆମ ଦୃଷ୍ଟିକୋଣକୁ ଆମ ଦର୍ଶନକୁ ଜୀବନର ଟ୍ରାକ୍ ସୃଷ୍ଟି କରିପାରେ କିପରି ଏକତ୍ରିତ କରି ସେ ବିଷୟରେ ଅନୁସନ୍ଧାନ କରିଛନ୍ତି। ଏକଥା ଜାଣିଥିବେ ଶ୍ରୋତାବନ୍ଧୁ ଯେ ଖରାପ ସ୍ମୃତି ଆମ ବ୍ରେନ୍ର ମୁଖ୍ୟ ଭାଗରେ ନିଜର ଘର ବନାଇଥାଏ, ପରସ୍ପର ସହ ଗୋଟିଏ ଜାଲରେ ଗୁନ୍ଥି ହୋଇ ନକାରାତ୍ମକ ପ୍ରଭାବ ପକାଏ, ଯାହାଫଳରେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ବିଗିଡ଼ିଯାଏ। ତେଣୁ ସର୍ବଦା ଭଲ ଭଲ ସ୍ମୃତିକୁ ମନେ ପକାଇ ଖୁସିରେ ରୁହନ୍ତୁ, ଯାହା ଆପଣଙ୍କୁ ପ୍ରଶଂସା ଦେଇଛି କିମ୍ବା ଆପଣଙ୍କୁ ଆକୃଷ୍ଟ କରିଛି।

ଓଡ଼ିଆ ସାହିତ୍ୟରେ ସ୍ମୃତି ଗୋଟିଏ ଅତି ଲୋକପ୍ରିୟ ବିଷୟ ଯାହାକୁ ନେଇ ପ୍ରକାଶ ପାଇଛି ଅନେକ ଗୀତ, ଅନେକ କବିତା। ଆମ ଅତୀତ ଘଟଣା, ଅନୁଭୂତି ଏବଂ ଚିନ୍ତାଧାରାକୁ ମନେ ପକାଇବାର କ୍ଷମତା ବୁଝାଉଥିବା, ସ୍ମୃତିଶକ୍ତିକୁ ବୃଦ୍ଧି କରିବା ପାଇଁ ସଠିକ୍ ଖାଦ୍ୟ ସହିତ ସୁନ୍ଦର ଶୃଙ୍ଖଳିତ ଜୀବନଶୈଳୀଟିଏ ଜରୁରୀ। ଭଲ ଭଲ ସ୍ମୃତିର ମହତ୍ତ୍ୱକୁ ଚିହ୍ନିବା, ସ୍ମୃତିର ତାରିଖ ଏବଂ ଘଟଣା ସବୁକୁ ମନେ ରଖିବା ପାଇଁ ପ୍ରିୟଜନଙ୍କ ସହ ମିଶି ସେସବୁ ମନେ ପକାନ୍ତୁ। ସ୍ମୃତିଶକ୍ତି ବୃଦ୍ଧି ଆକ୍ଟିଭିଟିଜ୍ ଏବଂ ଖେଳ ସବୁ ଖେଳନ୍ତୁ, ସେହି ଅଭୁଲା ସ୍ମୃତିକୁ ସାଇତି ରଖନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଇ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରିଯାଇଥାଏ। ଏହି ସନ୍ଦେଶ ସହିତ ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆଗେଇ ନେବା।

ଭଉଣୀ, ଆମେ ସମସ୍ତେ ନିଜ ପିଲାର ଭବିଷ୍ୟତ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିଥାନ୍ତି। କିପରି ଭଲ ପିଲାଟିଏ ହେବ, ଜୀବନରେ କିଛି କରିବ, ଏଇଟା ହିଁ ସବୁବେଳେ ମନ ଭିତରେ ଚିନ୍ତା ଥାଏ। ରୋଜଗାରକ୍ଷମ କରାଇବା ଅଲଗା କଥା, କିନ୍ତୁ ଗୋଟେ ଭଲ ମଣିଷ ବା ଭଲ ଚିନ୍ତାଧାରା ଥିବା ସୃଜନଟିଏ କରି ଗଢ଼ି ତୋଳିବାରେ ମାଆର ଭୂମିକା ସଦାବେଳେ ଉପରେ। ତେବେ ପିଲାଟିଏ କଞ୍ଚା ମାଟି ହାଣ୍ଡି ସଦୃଶ, ଯେମିତି ଇଚ୍ଛା ସେମିତି ସଂସ୍କାର ଓ ଚିନ୍ତାଧାରା ଦେଇ ଆମେ ତାକୁ ଗଢ଼ିପାରିବା। ପିଲାଟି ପାଖରେ ପ୍ରତ୍ୟେକଟି ଜିନିଷ ଶିଖିବାର ଆଗ୍ରହ।

0: ତା ଆଗ୍ରହକୁ ଆମେ ପ୍ରାଧାନ୍ୟ ଦେବା ଉଚିତ। ପିଲାଙ୍କର ଡିମାଣ୍ଡକୁ ପୂରଣ କରିବା ସବୁ ଅଭିଭାବକମାନଙ୍କର ଇଚ୍ଛା ଥାଏ, କିନ୍ତୁ କୋଉଟା ଠିକ୍ କୋଉଟା ଭୁଲ ସେଇଟା ଚିନ୍ତା କରିବା ମଧ୍ୟ ସବୁ ମା ବାପାଙ୍କର ଦାୟିତ୍ୱ। ଆସନ୍ତୁ ଭଉଣୀ, ଏ ବିଷୟରେ କଥା ହେଇଥିଲୁ ଜଣେ ଶିକ୍ଷୟତ୍ରୀଙ୍କ ସହିତ। ଶିକ୍ଷୟତ୍ରୀଙ୍କ ନାଁ ହଉଛି ଲିପିକା ବିଶ୍ୱାଳ। ଆଲୋଚନାଟି ତାଙ୍କରି ମୁହଁରୁ ଶୁଣିବା।
1: ମ୍ୟାଡମ ନମସ୍କାର।
2: ନମସ୍କାର।
1: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ
1: ମ୍ୟାମ। ଆମେ ସମସ୍ତେ ଜାଣିଛନ୍ତି ଯେ ଗୋଟେ ଛୋଟ ପିଲାକୁ ଗଢିବା ବା ତାକୁ ମେଣ୍ଟାଲି ପ୍ରିପେୟାର କରେଇବା ସବୁ ଜିନିଷ ପାଇଁ ସହଜ ତ ନୁହେଁ, କିନ୍ତୁ ସବୁବେଳେ ଗୋଟେ ମା ର କର୍ତ୍ତବ୍ୟ ଆଉ ପ୍ରଚେଷ୍ଟା ବି ସବୁବେଳେ ଲାଗି ରହିଥାଏ କି ତା ପିଲାକୁ ସବୁ ପ୍ରାକ୍ଟିକାଲ ଜିନିଷ ବିଷୟରେ ହିଁ ନଲେଜ ଦଉ ବା ସେଇଭଳି ଗଢିବୁ ଯେମିତିକି ସବୁ ଜିନିଷ ଉପରେ ତାର ଧ୍ୟାନ ରହୁ ବା ନଲେଜ ରହୁ। ଯେମିତି ମୁଁ କହିବାକୁ ଚାହିଁବି ଯେ ଆଜିକାଲି ପିଲାମାନଙ୍କର ବହୁତ କିଛି ଟାଇମ ମୋବାଇଲ ନେଟୱାର୍କ ସୋସିଆଲ ମିଡିଆ ଏସବୁ ସମୟ ବିତୁଛି, ତ ସେଇଟା ସେମାନଙ୍କ ଲାଇଫ ରେ କେତେ ଜରୁରୀ ବୋଲି ଆପଣ ଭାବୁଛନ୍ତି?
3: ଜୀବନଶୈଳୀ ବଦଳିଛି, ତା ସହିତ ଆଜି ଆମେ ଠିଆ ହେଇ ଆସିଛେ ଯଦି ଏଆଇ ସିଷ୍ଟମ ରେ, ତ ନିଶ୍ଚିତ ଗ୍ୟାଜେଟ ତ ଜରୁରୀ, କିନ୍ତୁ ଯଦି ଠିକ ୱେରେ ତାକୁ ଆମେ ବ୍ୟବହାର କରିପାରିବା ତାହେଲେ ସେଟା ଜରୁରୀ। କିନ୍ତୁ ଯଦି ସେଇଟାକୁ ପିଲା ତ ବୁଝିପାରୁନାହାନ୍ତି, ତାକୁ ଗଲତ ୱେରେ ଯେତେବେଳେ ୟୁଜ କରି ଯାଉଛନ୍ତି ସେତେବେଳେ ତାଙ୍କ ପାଇଁ ପ୍ରୋବ୍ଲେମ କ୍ରିଏଟ ହଉଛି। ଅଦରୱାଇଜ ନହେଲେ ଭଲ, କଦଳୀ ଗୋଟେରୁ ଦୁଇଟା ଖାଇଲେ ଆମକୁ କଫ ହବ, ସେଇଭଳି ଯଦି ମୋବାଇଲଟା ଆମେ ଅଧିକା ସମୟ ଦେଖିଲେ କି ଟିଭିରେ ବି କାର୍ଟୁନଟେ ବି ଅଧିକା ସମୟ ଦେଖିଲେ ଆଖିରେ ଇଫେକ୍ଟ ପଡିଲା, ନିଶ୍ଚିତ ଭାବେ ବ୍ରେନରେ ବି ଇଫେକ୍ଟ ପଡିଲା। ଆଉ ସେଇ କିଛି କ୍ଷଣ ପାଇଁ ପିଲା ମଧ୍ୟ ଡିଷ୍ଟ୍ରାକ୍ଟ ହେଇଗଲା। ସେଇଟା କିଛି କ୍ଷଣ ପାଇଁ ହବା ଠିକ ଅଛି, କିନ୍ତୁ ସେଇଟା ଆଡିକ୍ଟେଡ ହେଇଯିବାଟା ଠିକ ନୁହେଁ।
1: କିନ୍ତୁ ଧୀରେ ଧୀରେ ଛୁଆ ଯେ କେତେବେଳେ ସେ ଜିନିଷର ଆଡିକ୍ଟେଡ ହେଇଯାଉଛନ୍ତି, ଘର ଲୋକ ତ କଣ ମା ବି ନିଜେ ସଚେତନ ହେଇପାରୁନି
3: ଏଥିରେ? ମୁଁ ନିଶ୍ଚିତ କହିବି ବହୁମାତ୍ରାରେ ଆମେ ମା ମାନେ ହିଁ ଏଥିରେ ଦୋଷୀ, କାହିଁକି ସେ ତ ଛୋଟ ଛୁଆ। ଆମେ କିଛି ସମୟ ପାଇଁ ନିଜର ରେଷ୍ଟ ହଉ କି ଘରର ରୋଷେଇ ଅଲଗା କାମ ହଉ, କାହିଁକିନା ଛୁଆ ଆଜିକାଲି ବହୁତ ଦୁଷ୍ଟ। ମା ମାନେ କଣ କରୁଛନ୍ତି, ଛୁଆକୁ ନେଇଯା ବହୁତ ଦୁଷ୍ଟ ହଉଛୁ, ତୁ ଫୋନ ଧ, ତାପରେ ମୁଁ ମୋର କାମ ତକ ସାରିଦିଏ। ତ ସେଇ ଜାଗାରେ ଛୁଆର ସମୟ କୋଉଠି? ସକାଳୁ ଛୁଆ ଉଠିଲା, କାମ ସାରିଲା, ତା ନିତ୍ୟକର୍ମ ସାରିକି ସ୍କୁଲ ଗଲା, ଆସିକି ପହଞ୍ଚିଲା ତ ଟ୍ୟୁସନ ଗଲା, ତାପରେ ଏଇ କିଛି ସମୟ ସନ୍ଧ୍ୟା ସମୟ ଯୋଉଟାକି 7ଟା 8ଟାରୁ 9ଟା ଯାଏ ବାସ ସେ ଦେଖିପାରିବ। ସେଇ ସମୟ ଯଦି ତାଙ୍କ ପାଇଁ ଆଉ କିଛି ସେଇଭଳିଆ ଯୋଉଥିରେ କି ସେମାନେ ଇନଭଲ୍ଭ ହେଇକି ରହିପାରିବେ ସେଇ କିଛି ଆମେ ପ୍ରାକ୍ଟିକାଲି ତାଙ୍କୁ ଦେଖେଇ ପାରିବା, ଯେମିତିକି ବାଲକୋନିରେ ବସ, ତଳ ଘରେ ଅଛନ୍ତି ତାହେଲେ ଆକାଶ କୁହନା, କାହିଁକି ନା ଆକାଶରେ ବହୁତ କିଛି ଆଉ ପୁରା ଦେଖା ବି ଯାଏ, ଧ୍ରୁବ ତାରା, ସପ୍ତଋଷି, ତାରାପୁଞ୍ଜ, ଯଦି ଆମେ ସେଇଟାକୁ ତାଙ୍କୁ ଦେଖେଇବା ତ ତାକୁ ସବୁ ଦେଖେଇଲେ ସେମାନେ ନିଶ୍ଚିତ ଭାବରେ ଧୀରେ ଧୀରେ କରି ଚେଞ୍ଜ ହେବେ, କାହିଁକିନା କରୋନାରେ ପିଲା କେବଳ ଘର ଭିତରେ ରହିକି ସେଇଟାକୁ ଆଡିକ୍ଟେଡ ହେଇଯାଇଛନ୍ତି, ଚେଞ୍ଜ କରିବାକୁ ବି ସମୟ ଲାଗିବ।
1: ଏଇଟା ଆମେ ଛୋଟ ଛୁଆଙ୍କୁ ହଁ ଟିକେ ବୁଝେଇ ଦେଲେ କିମ୍ବା ତାଙ୍କୁ ଡିଷ୍ଟ୍ରାକ୍ଟ କରିଦେଲେ ଠିକ ଅଛି, କିନ୍ତୁ ବଡ ପିଲାମାନେ ଯୋଉମାନଙ୍କ ପାଇଁ ପାଠ ବହୁତ ଜରୁରୀ, କିନ୍ତୁ ସେମାନଙ୍କର ଏମିତି ସିଷ୍ଟମ ହେଇଗଲାଣି କି ବିନା ଲ୍ୟାପଟପ୍ ବିନା ଟ୍ୟାବରେ ବିନା ଇଣ୍ଟରନେଟ୍ରେ ସେମାନେ ପାଠ ବି ପଢିପାରୁନାହାନ୍ତି, ସେମାନଙ୍କୁ ଆମେ କିଭଳି ଏଇ ଜିନିଷରୁ ଦୂରରେ ରଖିପାରିବା ବା ଏଇଟା ଜରୁରୀ କି?
3: ଦେଖନ୍ତୁ ଜରୁରୀ ନିଶ୍ଚିତ, କାହିଁକି ନା କରୋନା ପରେ ଏବେ ବି ସ୍କୁଲରେ ସବୁଠି ଚାଲିଛି ପାଠ ସବୁ ତାଙ୍କୁ ଅନଲାଇନରେ ପଠାଇ ଯାଉଛି, ଅନଲାଇନରେ ହିଁ ପୁରୁଣା କ୍ୱେଶ୍ଚିନ୍ ପେପର ପାଇଯିବେ, ତ ନିଶ୍ଚିତ ଭାବେ ତାଙ୍କୁ ଯଦି ଅତି ଧନୀ ପିଲାଟି ହେଇଥିବ ତା ପାଖରେ ଲ୍ୟାପଟପ୍ ଥିବ ସେ ତାର ସେଇଠି କାଢିଲା, ଗରିବ ପିଲାଟି ହେଇଥିଲେ ସେ ଯିବ ସାଇବର କ୍ୟାଫେ ସେଠୁ କାଢିବ। ଜରୁରୀ ତ ଏଇଟା ନିଶ୍ଚିତ, ପାଠ ପାଇଁ ହିଁ ସେମାନେ ୟୁଜ କରୁଛନ୍ତି, କିନ୍ତୁ ସେମାନେ ବି ଆମର ଆଗକୁ ଆମ ଦେଶ ଗଢିବେ ସେଇଭଳି ନାଗରିକ ବନିବେ, ଯଦି ସେମାନେ ନିଜେ ସେଟା ଚିନ୍ତା କରିବେ ସେତିକି ତ ନିଜକୁ ସେଟଲ ଡାଉନ କରିଦିଏ କି ଆଜି ଯୋଉ ଷ୍ଟାଇଲ ଷ୍ଟାର୍ଡମ୍ ବାପା ପଇସାରେ ଚାଲିଛି ମୁଁ ନିଜେ ରୋଜଗାର କରିବି କି ସେତିକି ଷ୍ଟାଇଲ ଷ୍ଟାର୍ଡମ୍ ରେ ଚାଲିବି, ଯଦି ପିଲାଟି ସେତିକି ଭାବିନେଲା ତାହେଲେ ସେଇଟାକୁ ସେ ନିଶ୍ଚିତ ଭାବେ ରାଇଟ ୱେରେ ୟୁଜ କରିବ, ରଙ୍ଗ ୱେରେ କେବେ ୟୁଜ ବି କରିବନି, କାହିଁକିନା ନିଜ ପାଇଁ ମଣିଷ ସ୍ୱାର୍ଥପର। ଯଦି ଆମେ ବଡ ପିଲାଙ୍କ କଥା 10th 12th ପିଲାଙ୍କ କଥା କହିବା ସେମାନେ ସବୁ ବୁଝିଛନ୍ତି, ସେମାନେ ଯଦି ଯେତେବେଳେ ଭାବିଦେବେ ଆରେ ମୁଁ ତ ମୋ ପାଇଁ କରୁଛି, ଆଜି ଯଦି ଏଇଟାକୁ ମୁଁ ଲ୍ୟାପଟପ୍ ଖୋଲିକି କ୍ୱେଶ୍ଚିନ୍ ପେପର ନ କାଢିକି ଅଲଗା ସବୁରେ ଖେଳିଲି ଟାଇମ ତ ସରିଲା, ଟାଇମ ତ ଅଟକିବନି ନା କାହା ପାଇଁ, କାଲି ସକାଳେ ଏକ୍ସାମ ପେପରରେ ଲେଖିବେ କଣ, ପାସ୍ ନ କଲେ କରିବେ କଣ? ସେଇଟା ସମୟ ସମୟରେ କେତେବେଳେ କେମିତି ମା ବାପା ମାନେ ତା କାନରେ କହୁଥିବେ, ବାପାରେ ନିଜ ପାଇଁ କର, ସ୍ୱାର୍ଥରେ ବଞ୍ଚ, ତୁ ଯଦି କରିବୁ ଭଲ କଥା, ନକଲେ ତୋର
1: ଠିକ କଥା ଯେ ହଁ ବଡ ପିଲାମାନଙ୍କର ଏଟା ଜରୁରୀ ହେଇଗଲାଣି, କାହିଁକି ନା ସେମାନଙ୍କର ପ୍ରିଭିୟସ କ୍ୱେଶ୍ଚିନ୍ ଠୁ ଆରମ୍ଭ କରି ବହୁତ ଗୁଡାଏ କ୍ଲାସେସ ଅନଲାଇନ୍ ରୁ ରହୁଛି ଯୋଉଗୁଡା କି ସେମାନେ
3: ସବୁ କିଛି ବହୁତ ସାରା ଅନଲାଇନ୍ କ୍ଲାସେସ ବି ପିଲା ନଉଛନ୍ତି ନା, କୋର୍ସ ବି କରୁଛନ୍ତି, ସାଥିରେ ପିଲା ବି ସେଇ ସେଇ ଜାଗାରେ ଅଛନ୍ତି, କମ୍ପ୍ୟୁଟର ଟେନ୍ଥ ପିଲା ଅଛନ୍ତି।

0: ହେଇଯାଉଛି ଟୁର ଟୁର କମ୍ପ୍ୟୁଟର ସିବିଏସଇ ଆଇସିଏସଇ ବୋର୍ଡ ଆପଣ ଜାଣନ୍ତୁ ଟୁର କମ୍ପ୍ୟୁଟର ପିଲା କମ୍ପ୍ୟୁଟର ଶିଖିବେ କମ୍ପ୍ୟୁଟର ତ ଗଭର୍ଣ୍ଣମେଣ୍ଟ ନିଜେ ଦେଇଛି ସ୍କୁଲରେ ତ ପିଲା କମ୍ପ୍ୟୁଟରଟାକୁ ଦେଖିଲେ ତ ଚଷମା ତ ଲାଗିବ କିନ୍ତୁ ହଁ ଗୋଟେ ଜିନିଷ ଆମେ କରିପାରିବା କି ବାପା ମା ଯଦି ସେତିକି ସଚେତ ହେଇଯିବେ ଜିରୋ ପାୱାରରୁ ଚଷମା ଆରାମସେ ବନେଇ ହବ ପିଲା ଆଖି ଖରାପ ହବା ପୂର୍ବରୁ କି ଯେତିକି ସମୟ ତୁ କମ୍ପ୍ୟୁଟର ଆଗରେ ବସିବୁ କି ଫୋନ ଦେଖିବୁ ଚଷମା ପିନ୍ଧିକି ଜିରୋ ପାୱାରର ଯେତେବେଳେ ତା ଆଖି ଖରାପ ହେଇନଥିବ ତାହେଲେ ତା କମ୍ପ୍ୟୁଟର ମୋବାଇଲ ଆଉ ଆଖି ମଝିରେ ସେ ଗୋଟେ ଗ୍ଲାସରେ ରହିଗଲା ମଝିରେ ତେଣୁ ଯଦି ସହଜେ ଖରାପ ହବନି ଇଜିଲି ସେଇଟା ସଚେତନ ହବାର ଅଛି ସମସ୍ତେ ସେଇଟାକୁ ଜାଣିକି ସଚେତନ ହବାର ଅଛି କି ହଁ ଜିରୋ ପାୱାର ର ଚଷମା ବି ବନିପାରିବ ଆରାମସେ ଯୋଉ ବି ଦୋକାନ ଯିବେ ଡକ୍ଟର ପ୍ରେସ୍କ୍ରିପସନ ଜରୁରୀ ବି ନାହିଁ ଦେଇଦବ ପିଲା କିନ୍ତୁ ସିଏ ବି ଦେଖିକି ଘଣ୍ଟେରେ ତାଙ୍କ ପାଠପଢା ସରିଲା ତାପରେ
1: ଏଇଟା ଗୋଟେ ଭଲ କଥା ଆପଣ କହିଲେ ଯେ ଯଦି ପିଲା ବହୁତ ସମୟ ସ୍କ୍ରିନ୍ ର ୟୁଜ କରୁଛି ସେ ଟ୍ୟାବ ହଉ ଲ୍ୟାପଟପ ହଉ ବା ମୋବାଇଲ ହଉ ତ ଜିରୋ ପାୱାର ଚଷମା ୟୁଜ କଲେ ତାକୁ ଜଲ୍ଦି ଆଖି ଖରାପ ହବନି ତ ଏଥିପ୍ରତି ନିହାତି ପ୍ୟାରେଣ୍ଟସ ମାନେ ଟିକେ କସସ ହେଇଯିବା ଦରକାର ଏଇଠି ମୁଁ ପଚାରିବାକୁ ଚାହିଁବି ଯେ ଆମେ ବସ୍ତୁବାଦୀ ଜିନିଷ ଯେମିତିକି ରହିଲା ଛୁଆମାନଙ୍କର ମେଟେରିଆଲିଷ୍ଟିକ ଦୁନିଆରୁ ସେମାନଙ୍କୁ କେମିତି ଆମେ ଦୂର ରଖିବା
0: ଆଜିକାଲିକା ଛୁଆଙ୍କ ପାଖରେ ସମୟ ହିଁ ନାହିଁ ସେମାନେ ସକାଳେ ଉଠିଲେ କାମ ସାରିଲେ ସ୍କୁଲ ଗଲେ ବଡ ଛୁଆଙ୍କୁ ଟିକେ ଦେଖିଲେ ସେମାନେ ଲେଟ୍ ନାଇଟ୍ ପଢାପଢି କରନ୍ତି ତ ଲ୍ୟାପଟପ୍ ଧରିଲେ କମ୍ପ୍ୟୁଟର ଧରିଲେ ତ ସେମାନେ ନିଜେ ସଚେତନ ହେଲେ ହିଁ ଯାହା ହେଇପାରିବ ବାକି ରହିଲା ଯେତେବେଳେ ଯେମିତିକି ସାଟର୍ଡେ ସଣ୍ଡେ ଫ୍ରିରେ ଫ୍ୟାମିଲି ଗ୍ୟାଦରିଂ ହେଇକି ଗଲେ ବୁଲିଲେ କି ଯାହା ବି କଲେ ସେଇ ସମୟରେ ଆମେ ଚେଷ୍ଟା କରିବା କି ମୁଭି ଥିଏଟର ପ୍ୟାରେଣ୍ଟସ ପଳାଉଛନ୍ତି ଭଲ ମୁଭି କିଛି ଖରାପ ନାହିଁ ଯେମିତିକି କିଛି ଶିଖିବା ମୁଭିରେ ଠିକ ଅଛି ସେଇ ମୁଭି ଜାଗାରେ ଆମେ ତାଙ୍କୁ ମ୍ୟୁଜିୟମ ନେଇପାରିବା ଅଦର ଅପସନ ଖୋଜିପାରିବା ନେଚର ସହିତ ତାଙ୍କୁ ଆଟାଚ କରିପାରିବା ଆମ ଭୁବନେଶ୍ୱରରେ ନ୍ୟାସନାଲ ପାର୍କ ଆମର ଅଛି ଏସିଆର ନମ୍ବର ୱାନ୍ ନନ୍ଦନକାନନ ନେଇପାରିବା ବହୁତ କିଛି ଜାଗା ଅଛି ଆମ ଓଡ଼ିଶା ଏକ୍ସପ୍ଲୋର କରିବାକୁ ବହୁତ କିଛି ଅଛି ଚାହିଁଲେ ନେଇପାରିବା ଛୁଆଟେ କିଛି ନହେଲେ ତା ପାଖରେ ପେନସିଲଟା ତ ଅଛି କିଛି ନହେଲେ ସେ ନେଚରକୁ ଦେଖି ଆର୍ଟ କରୁ ଡ୍ରଇଂ ତ କରିପାରିବ କୋଉ ପଟେ ଯଦି ଆମେ ତାକୁ ସେଇଟା ବଡ ହେଲା ପରେ ଶିଖେଇଲେ ସେମାନେ ଆଉ ଶୁଣିବେ କିନ୍ତୁ ଯଦି 7-8 ପିଲାଙ୍କୁ ବୁଝେଇ ଚାଲିବା ହେଇପାରେ ବୁଝିଯିବେ କିନ୍ତୁ ହଁ କିଛି ମାତ୍ରାରେ ଯୋଉ ଛୁଆ କରୋନା ପିରିୟଡ ପରେ ଅବିକା ଆସି 10th ପହଞ୍ଚିଯାଇଛନ୍ତି ସେମାନେ ଏତେ ଆଡିକ୍ଟେଡ ଯେ ଯଦି ଶୁଣିବାକୁ ରାଜି ନାହାନ୍ତି କିନ୍ତୁ ତାଙ୍କୁ ଯଦି ଆମେ କାମରେ ବୁଝେଇବା ନିଶ୍ଚିତ ଭାବେ ଗୋଟେ ଦିନ ବୁଝିଯିବ
1: ପ୍ୟାରେଣ୍ଟସ ମାନଙ୍କର ତ ଦାୟିତ୍ୱ ରହିଥାଏ ବାକି ଜଏଣ୍ଟ ଫ୍ୟାମିଲି ବି ଯୋଉମାନେ ରହୁଛନ୍ତି ବା ଜେଜେବାପା ଜେଜେମା ହୁଅନ୍ତୁ ବଡ ବାପା ବଡ ମା ଏମାନଙ୍କର ବି ରେସ୍ପନ୍ସିବିଲିଟି ରହୁଛି ଗୋଟେ ଟିନେଜର ପିଲା ପାଇଁ ସିଚୁଏସନକୁ ହ୍ୟାଣ୍ଡେଲ କରିବା ମାନେ ଯେମିତିକି ସେମାନଙ୍କୁ ବୁଝେଇବା ଦରକାର କୋଉଟା ଠିକ କୋଉଟା ଭୁଲ ଟିନେଜର ପିଲା ଟିକେ କ୍ଲାସ ବଡ ହେଇଗଲା ପରେ ସେମାନେ କଲେଜରେ ପାଦ ଦଉଦୁ ଘରେ ଡିମାଣ୍ଡ କରନ୍ତି ମୋତେ ବାଇକ୍ ଦରକାର ମୋ ସାଙ୍ଗମାନେ ବାଇକ୍ ନେଇକି କଲେଜ ଆସୁଛନ୍ତି ମତେ ବି ବାଇକ୍ ଦରକାର ମୋ ସାଙ୍ଗମାନଙ୍କର ମୋବାଇଲ ଅଛି ମତେ ବି ମୋବାଇଲ ଦରକାର ତ ସେଇଭଳି ପିଲାମାନଙ୍କୁ ଆମେ ଛୋଟବେଳୁ କେମିତି ଟ୍ୟାକେଲ କରିଥିବା ବା ଯଦି କାହା ଘରେ ଏଭଳିଆ ସିଚୁଏସନ ହଉଛି କେମିତି ସେମାନେ ହ୍ୟାଣ୍ଡେଲ କରିବା ଦରକାର ଆଉ ଟ୍ୟାକେଲ କରିବା ଦରକାର ପିଲାର ମେଣ୍ଟାଲିଟିକୁ
0: ନିଶ୍ଚିତ ପ୍ରଥମେ ତ ମୁଁ କହିବି ଯୋଉମାନେ ଦଉଛନ୍ତି ତାଙ୍କଠୁ ହିଁ ଦେଖିକି ଅନ୍ୟମାନେ ଚାହୁଁଛନ୍ତି କି ବାଇକ୍ ହଉ ସ୍କୁଟି ହଉ କିନ୍ତୁ ସେଇ ଜାଗାରେ ତାଙ୍କୁ ବୁଝେଇବାର ଅଛି ଗାଡିଟା ତ ବାବା ଧରିନବୁ କିନ୍ତୁ ତୁ ଠିକ ସେ ଚଲଉଥିବୁ ସାଇଡ ବାଲା ଆଜିକାଲି ଠିକ ଚଲଉ ନାହାନ୍ତି ଆଉ ତୋର ସେତିକି ବି ବୁଦ୍ଧି ହେଇନି ଆସିବେ ବାଡେଇ ଦେବେ କିଛି ବି ହେଇଯାଇପାରେ ବିଲକୁଲ ତାଙ୍କୁ ହଟେଇ ହବନି କି ନୁହଁ ତାଙ୍କୁ ଆମେ ଯେତେ କମ ଦବା ସବୁବେଳେ ବାପା ମା ଛୁଆର ଖୁସି ଚାହାନ୍ତି ସେ ଖୁସିଟା ପାଇଁ ସେମାନେ କରିଯାନ୍ତି ତ ଖୁସି ପୂର୍ବରୁ ଦେଖିବାର ଅଛି ଛୁଆ ଏଇଟା ଧରିଲା ପରେ ପୁଣି ନେକ୍ସଟ ଡିମାଣ୍ଡ କରିବ କାହିଁକି ନା ଇଚ୍ଛା ଶକ୍ତି ମଣିଷର କେବେ ବି ମରେନି ଆଜି ଯଦି ସେ ଛୁଆ କହୁଛି ମତେ ମୋବାଇଲଟା ଦରକାର କାଲି ନିଶ୍ଚିତ କହିବ ସ୍କୁଟି ଦରକାର ପହରଦିନ ସେ ସ୍କୁଟିରୁ ମନ ଭରିଗଲା ପରେ ସେ କହିବ ମତେ ସେ କେଟିଏମ୍ ବାଲା ବାଇକ୍ଟା ଦରକାର ତ ଆମେ ପୁରା ତ ବନ୍ଦ କରିପାରିବାନି କିନ୍ତୁ ତାଙ୍କୁ ସଚେତନ କରାଇ ପାରିବା କି ଆଜିକାଲି କଣ ହେଲାଣି କାହିଁକି ନା ସେମାନେ ଅଲରେଡି ସହରୀ ସଭ୍ୟତା ଭିତରେ ପଶି ସାରିଛନ୍ତି ପାଦ ଦେଇ ସାରିଛନ୍ତି ଆମେ ତାଙ୍କ ପାଦକୁ ଘୋଷାଡିକି ପଛକୁ ଆଣିପାରିବାନି ଆଗକୁ ବଢ କାହିଁକି ନା ଆମେ ହିଁ ତାଙ୍କୁ କହୁଛେ ଆଗକୁ ବଢିଚାଲ ତ ପଛକୁ କେମିତି ଟାଣି ମାନେ ଆଗକୁ ବଢ କିନ୍ତୁ ଦେଖି ଚାହିଁକି ବଢ ତ ନିଜର ପ୍ରୋଟେକ୍ସନ କୁ ଦେଖିକି ବଢ କାହିଁକି ନା ବହୁ ସେ ଯୋଉ ସାଙ୍ଗମାନଙ୍କ କଥା କହୁଛି ସେଇ ସାଙ୍ଗମାନଙ୍କ ଭିତରେ ତାର ନିଶ୍ଚିତ ଗୋଟେ ଦିଟା ସାଙ୍ଗ କି ସେଇ ସାଙ୍ଗ ଥ୍ରୁରେ ଆଉ କୋଉ ସାଙ୍ଗମାନେ ନିଶ୍ଚିତ ଭାବେ ଆକ୍ସିଡେଣ୍ଟାଲି କିଛି ନା କିଛି ପ୍ରୋବ୍ଲେମ କ୍ରିଏଟ ହେଇଯାଏ ତାରି ଅଲରେଡି ଡେଲି ଆମେ ନ୍ୟୁଜ ପେପରରେ ଦେଖୁଛେ ନ୍ୟୁଜରେ ବି ଟିଭିରେ ବି ସେମାନେ ଦେଖୁଛନ୍ତି ସେମାନେ ନିଜେ ବି ଫେସବୁକରେ ଦେଖୁଥିବେ ଆଜି ଏଠି ଆକ୍ସିଡେଣ୍ଟ ହେଲା କାଲି ହେଲା ତ ସେମାନେ ନିଜେ ବି ଜାଣିଛନ୍ତି ଆଜି ମୁଁ ବାହାରିକି ଯାଉଛି ଯଦି କିଛି ହେଇଗଲା ତ ସେଇ ଜିନିଷଟା ତାଙ୍କୁ ଖାଲି ରିକଲ୍ କରିବାର ଅଛି, ତୁ ତ ପ୍ରୋଟେକ୍ସନ ଲେବୁଲ ରେ କର, ତ ନିଶ୍ଚିତ ଭାବେ ସେ ତା ସ୍ୱାର୍ଥ ନେଇକି ତା ନିଜ ପ୍ରୋଟେକ୍ସନ ପାଇଁ କିଛି ତ ଷ୍ଟେପ୍

0: ଉଠେଇବ ନା, ନିଜକୁ ନିଜେ ସେ ମାରିବାକୁ ତ ଚାହିଁବନି।
1: ନିହାତି ମ୍ୟାଡମ, ଏଇଟା ତ ଆମେ ସମସ୍ତେ ବି ବୁଝିବା ଦରକାର ଯେ ରାସ୍ତାରେ ଗାଡି ଚଲେଇଲା ବେଳେ କେତେ ସତର୍କତା ଅବଲମ୍ବନ କରିବା ଦରକାର। ସବୁଠୁ ବଡ କଥା ହେଲା ଯେ ପ୍ୟାରେଣ୍ଟସ ମାନେ ପିଲାକୁ ଗାଡି ଦେବା ଆଗରୁ ସେମାने ଏତିକି ଜାଣି ରଖିବା ଦରକାର ଯେ ପିଲାକୁ 18 ବର୍ଷ ହେଇଛି କି ନାହିଁ, ତା ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ।
0: ଅଠର ବର୍ଷ କିନ୍ତୁ ନିଶ୍ଚିତ କହିବି କି ଏଠି ଯୋଉ ପ୍ୟାରେଣ୍ଟସ ବି ଦଉଛନ୍ତି ବାଇକ ମୋବାଇଲ, ସେମାନେ କିଛି ଏଟାକୁ ନେଗେଟିଭ ମୋ କଥାକୁ ନିଅନ୍ତୁ କି ପଜିଟିଭଲି ନିଅନ୍ତୁ। ଆପଣଙ୍କ ପାଖରେ ପଇସା ଅଛି, ଠିକ ଅଛି, ତାକୁ ଠିକ ୟୁଟିଲାଇଜ କରନ୍ତୁ। ମୋବାଇଲ ଦଉଛନ୍ତି, ମୋବାଇଲ ଦିଅନ୍ତୁନି, ମୋବାଇଲ ଜାଗାରେ ଆଉ କିଛି ଦେଖନ୍ତୁ ଭଲ ଜିନିଷ। ବହୁତ କିଛି ଗ୍ୟାଜେଟ ଆସିଗଲାଣି, କିଛି ନହେଲେ ପିଲାଙ୍କୁ ଇଲେକ୍ଟ୍ରୋନିକ୍ସ ର ବହୁତ କିଛି ଅଛି କି ସେମାନେ ସେଥିରୁ କିଛି ଶିଖିପାରିବେ। କିଛି ନହେଲେ ବୁକ୍ ଅଛି, ସେମାନେ ଚାହିଁଲେ ସେଥିରେ ବି ପିଲାଙ୍କୁ ଡାଇଭର୍ଟ କରିପାରିବେ। କାହିଁକି ନା 18 ନୁହେଁ, ଆଜିକାଲିକା କରୋନା ପିରିୟଡ ପରେ ମୁଁ ନିଜେ ଦେଖିସାରିଛି, ମୋ ଅନୁଭୂତିରେ 21-22 ବର୍ଷ ଛୁଆ ପିଲାମାନଙ୍କର ବି ସେତିକି ବୁଦ୍ଧି ଆସିନି। ତାପରେ ବୁଦ୍ଧି ତ ଅଲଗା, ବଟ କେତେବେଳେ ଗାଡି ସ୍ପିଡ ଧରୁଛି ସେମାନେ ନିଜେ ଜାଣିନାହାନ୍ତି, କାହିଁକିନା ସେମାନଙ୍କର ଏଇଟା ପରିପକ୍ ବୟସ। କିନ୍ତୁ ଆମେ ରସଗୋଲା ହାତରେ ଧରେଇ ଦେଇକି ଆଜ ଏ ପ୍ୟାରେଣ୍ଟ ଧରେଇକି କହ ତୁ ଖାଆନି, ସେଟା କେବେ ପସିବଲ ଖାଇବନି, ସେ ନିଶ୍ଚିତ ଖାଇବ। ତ ଆମେ ଧରେଇବା ପୂର୍ବରୁ ଆଜ ଏ ପ୍ୟାରେଣ୍ଟ ଯାକ ଆମେ ଭାବିବା ସେ ଯେତେ ଅଳି କରୁ, ଯଦି କିଣା ନ ଦିଆଗଲା ତାହେଲେ ହଁ ପିଲା ଜଣେ ଜଣେ ଅଛନ୍ତି ମୁଁ ସୁଇସାଇଡ କରିନେବି, ଇଏ କରିନେବି, ଧମକଉଛନ୍ତି ବି। ମୁଁ ବି ଶୁଣିଛି ପ୍ୟାରେଣ୍ଟ କଥା, ମ୍ୟାଡମ ଆପଣ ଏମିତି କହୁଛନ୍ତି, ସେ ତ ଧମକଉଛି।
1: ଟିନେଜର ପିଲାଙ୍କୁ ହ୍ୟାଣ୍ଡେଲ କରିବା ସହଜ କଥା ନୁହେଁ, ସେତେବେଳେ ମା ବାପା ମାନଙ୍କୁ ବି ଟିକେ ଅଧିକା ଦିମାଗ ଲଗେଇବାକୁ ପଡିଥାଏ। ସେମାନଙ୍କୁ ଭାବିବାକୁ ପଡିଥାଏ ଯେ ଏଇ ବୟସ ଏଇ ସ୍ଟେଜ ପାର କରିକି ଆମେମାନେ ବି ଆସିଛୁ, ତ ବସ୍ତୁବାଦୀ ଦୁନିଆରେ ସେମାନେ ସାଙ୍ଗମାନଙ୍କ ପାଖରେ ଯାହା ବି ଦେଖିବେ ନିଶ୍ଚୟ ଡିମାଣ୍ଡ କରିବେ, ତାକୁ ଆମେ ହ୍ୟାଣ୍ଡେଲ କରିବା ଦରକାର। କେତେବେଳେ ବହୁତ ଗୁଡ଼ାଏ ଏକ୍ସାମ୍ପଲ ଦେଇକି ତାଙ୍କୁ ବୁଝେଇବାକୁ ପଡେ, ସିଚୁଏସନ୍ ଦେଖେଇକି ବୁଝେଇବାକୁ ପଡେ। କିନ୍ତୁ ଛୋଟ ପିଲା ଯୋଉମାନେ ଅତି ଛୋଟ ପିଲା ଅଛନ୍ତି ସେମାନଙ୍କୁ ମଧ୍ୟ ବସ୍ତୁବାଦୀ ଜିନିଷ ପ୍ରତି ଇନ୍ଫ୍ଲୁଏନ୍ସ ହେଇଯାନ୍ତି, ଯେମିତି କାହା ପାଖରେ ଗୋଟେ ପେନ୍ସିଲ ବକ୍ସ ଦେଖିଲେ ବା ଖେଳନା ଦେଖିଲେ ଡ୍ରେସ ଦେଖିଲେ କି ମାମା ଆମକୁ ଏମିତି ଦରକାର, ତ ବହୁତ ଗୁଡ଼ାଏ ପିଲାଙ୍କ ପାଖରେ ଏ ନେଚର ଥାଏ କି ତା ପାଖରେ ସେମିତି ବ୍ୟାଗ ଅଛି, ସେମିତି ୱାଟର ବଟଲ, ସେମିତି ଟିଫିନ ବକ୍ସ, ମତେ ବି ସେମିତିକା ଦରକାର। ପିଲାମାନଙ୍କର ଜଣ ଜଣଙ୍କର ଏଇଭଳିଆ ସେଣ୍ଟେନ୍ସ ଆସେ, ଡିମାଣ୍ଡ ଆସେ। ଯଦି ଆମେ ସେଇ ଛୋଟ ବେଳୁ ସେ ଡିମାଣ୍ଡ କୁ ପୁରା କରି କରିକା ଯିବା, ତାହେଲେ ଇନ୍ ଫ୍ୟୁଚର ସେମାନେ ନିଶ୍ଚୟ ବଡ ବଡ ଜିନିଷ ବି ଡିମାଣ୍ଡ କରିବେ। କିନ୍ତୁ ଯଦି ଛୋଟ ବେଳୁ ଆମେ ଏଇ ଜିନିଷଟାକୁ କଣ୍ଟ୍ରୋଲ କରିବା ଆଉ ତାଙ୍କୁ ବୁଝେଇବା ଯେ ତୋ ପାଖରେ ଯୋଉଟା ଅଛି ସେଇଟା ବି ବହୁତ ଭଲ, ସେଟା ତ ତା ପାଖରେ ନାହିଁ, ତ ସେଇଭଳି ଯଦି ଆମେ ପ୍ୟାରେଣ୍ଟସ ମାନେ ଟିକେ ଡେଡିକେସନ ଦେଖେଇବା ବା ଟିକେ ସଚେତନ ହେଇକି ଛୋଟ ବେଳୁ ମେଣ୍ଟାଲିଟି ରଖିବା, ମୁଁ ଭାବୁଛି ଏଇ ଜିନିଷ ବେଶୀ ବଢିବନି,
0: କେବେ ବି ବଢିବନି। ସେଇ ଗୋଟେ ପିରିୟଡ ଥିଲା କରୋନାର 2 ବର୍ଷ ଯୋଉଠିକି ପିଲା ଡିଷ୍ଟର୍ବ ହେଇଗଲେ, କିନ୍ତୁ ଆମେ ସେଇ କରୋନା କରୋନା କରୋନାକୁ ଧରିକି ଟିକେ ଆମ ପିଲାର ଫ୍ୟୁଚରକୁ ସେଇଥିରେ ହିଁ ପୁରାପୁରି ତଳି ତଳାନ୍ତ କରିଦେବା। କରୋନା ତ ହେଇଗଲା, ଆଉ ସେଇଥିରେ ଆମେ ପଶିକି ସେଇ ଗୋଟିଏ କୂଅ ଖୋଳି ହେଇଯାଇଛି ବୋଲି ତାରି ଭିତରେ ସେଇ ୱେଲ୍ ଭିତରେ ରହିକି କଣ ନା ମୁଁ ଉଠିପାରୁନି, ମୁଁ ଉଠିପାରୁନି ନାହିଁ ତାରି ଭିତରେ। ଯଦି ଆପଣ ଭାବୁଛନ୍ତି କୂଅଟା ଗାତ ହେଇଯାଇଛି ମୁଁ ସେ ଗାତରେ ପଶିଯାଏ, ଠିକ ଅଛି, ଚେଷ୍ଟା କରନ୍ତୁ ତାର ଭିତରେ ରହିକି କେମିତି ନିଜକୁ ଉଭରେଇବେ, ରୋସନ କରିବେ କି ସେଇ ଗାତ ଭିତରକୁ ରୋସନ ବାହାରିବ, ସେତିକି ଆୱାଜ ଶୁଣାଇ ଦବ ତାକି କିଏ ନା କିଏ ତ ଆସିବ ହେଲ୍ପ କରିବାକୁ। ତେଣୁ ସେଟା ଆମକୁ ବୁଝିବାର ଅଛି। ସବୁଠୁ ବଡ ଜିନିଷ ତ ମୁଁ କହିବି ଧୈର୍ଯ୍ୟ, ଧୈର୍ଯ୍ୟ। ଆଉ ଆପଣ ଯୋଉ ଜିନିଷଟା କହିଲେ ଏକଦମ ଠିକ, ଛୋଟ ବେଳୁ ଯୋଉ ଟିନେଜର ପିଲାଙ୍କୁ ତ ଏବେ କେବଳ ଆମେ ବୁଝେଇ ପାରିବା, କିନ୍ତୁ ଛୋଟ ଛୁଆଙ୍କୁ ସମୁଦ୍ରର ପୁରା ବାଲିଗରଡା, ଯୋଉ ଛୋଟ ଛୋଟ ବାଲିଗରଡା ହିଁ ସମୁଦ୍ର, ତ ଆମେ ଯୋଉ ବେଳାଭୂମି ଦେଖୁଛେ, ତେଣୁକରି ସେ ଟିଙ୍କାକୁ ଆମେ ପ୍ରଶ୍ରୟ ଦବା ନାହିଁ, ନଦେଲେ ହିଁ ସେ ଟିଙ୍କାଟା ଯାଇକି ସମୁଦ୍ର ବେଳାଭୂମି ଭଳିଆ ବଡ ଆମ ଆଖି ଆଗରେ ଦେଖାଯିବନି କି ଆମକୁ ଆଗକୁ ହର୍ଡଲ୍ସ ଦିଶିବନି। ଆରେ ବାପରେ ଆଜ ଏ ପ୍ୟାରେଣ୍ଟସ ମୁଁ ଏ ପାହାଡ କେମିତି ଓଭରକମ୍ କରିବି, ମୋ ଛୁଆ କେମିତି ଏମିତି ହେଇଗଲା, ଆରେ ଆମେ ତ ଛୁଆବେଳେ ତାକୁ ସେଇଟା ଦେଇ ଚାଲିଲେ, ବିଲକୁଲ ନାହିଁ। ସିଏ ସେ ପେନ୍ସିଲ ବକ୍ସ ଡିମାଣ୍ଡ କଲା, ତ ତାକୁ ଆଗ ପଚାରିବାର ଅଛି ଆମକୁ, ବାବା ସେ ଆସି କହିବ ମୋର ମମି ଆଭେଞ୍ଜର ବାଲା ସେ ପେନ୍ସିଲ ବକ୍ସ ଆଣିଥିଲା, ଏମିତି ଖୋଲୁଥିଲା, ସେମିତି ଖୋଲୁଥିଲା, ବହୁତ ଆସିଲାଣି ସାଇଡ ରୁ ଖୋଲୁଥିଲା, ଠିକ ଅଛି ବାବା ଆଭେଞ୍ଜର ବାଲା, ତମ ପାଖରେ ପୋକେମନ କିଛି ତ ଗୋଟେ ବକ୍ସ ଥିବ, ଯାହା ବି ହେଲେ ସେଇ ଡିଜାଇନ ର କିଛି ଗୋଟେ, ଆଜିକାଲି ତ ସବୁ କାର୍ଟୁନ ବାଲା ବକ୍ସ, ତୋ ପାଖରେ ବାବା ପୋକେମନ ବକ୍ସ ତା ପାଖରେ ଅଛି, କାଲି ପଚାରିକି ଆସିବୁ, ତ ଯଦି ତା ପାଖରେ ପୋକେମନ ବକ୍ସ ଅଛି ତାହେଲେ ମୁଁ ତୋତେ ଆଭେଞ୍ଜର ବାଲା ଦେଇଦେବି, ଦେଖିବେ ନିଶ୍ଚିତ ଭାବେ ତା ପାଖରେ ପୋକେମନ ନଥିବ, ସେ ବୁଝିକି ଆସିବ, ଆସି ନାଇଁ ମାମା ନାଇଁ, ବାସ ଦେଖିବ ତ ନ ତୋ ପାଖରେ ଯୋଉଟା ଅଛି ତା ପାଖରେ ନାହିଁ, ତାହେଲେ ତା ପାଖରେ ଯୋଉଟା ତୁ କାଇଁ କପି ପେଷ୍ଟ କରିବାକୁ ଚାହୁଁଛୁ, କାହାକୁ କପି କରନି, ନିଜ ଷ୍ଟାଇଲରେ ଚାଲ। ତ ନିଶ୍ଚିତ ଭାବେ ଛୋଟ ଛୁଆ ବୁଝିବେ ଆଉ ନିଜ ହିସାବରେ ହିଁ ଚାଲିବେ, ନିଜ ଲାଇଫ ନିଜେ ଗଢିବେ।
1: ନିହାତି ମ୍ୟାଡମ, ଏକଦମ ପଏଣ୍ଟ ଟୁ ପଏଣ୍ଟ ସୁନ୍ଦର କଥା କହିଛନ୍ତି। ପ୍ୟାରେଣ୍ଟସ ମାନେ ନିଶ୍ଚୟ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର, ଗୋଟେ ପିଲାକୁ ବଡ କରିବା ବା ତାକୁ ବଢେଇବା ସହଜ କଥା ନୁହେଁ। ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ। ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରହୁଛୁ। ନମସ୍କାର। ଶୁଣିଲେ ତ ଭଉଣୀ ଆଲୋଚନାଟି ନିଶ୍ଚୟ ଧ୍ୟାନ ଦେବେ ଯେ ପ୍ରତ୍ୟେକ ଜିନିଷ ପିଲାଙ୍କ ପାଇଁ ଜରୁରୀ ନଥାଏ। କେତେଟା ବିନା ଆବଶ୍ୟକତାରେ ମଧ୍ୟ ପିଲାମାନେ ଡିମାଣ୍ଡ କରିଥାନ୍ତି, କିନ୍ତୁ ସେଇଟା ପିଲାମାନଙ୍କୁ ବୁଝେଇବା ଆମମାନଙ୍କର ଦାୟିତ୍ୱ।

ଭଉଣୀ, ଏଇଠି ଆସନ୍ତୁ ଶୁଣିବା ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ HTTP/awards.government.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ପୁଣି ସରକାରଙ୍କର ଅନେକ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଟି ହେଉଛି ଅନ୍ୟତମ। ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବା ବ୍ୟବସାୟ କରି ନିଜେ ଦୁଇ ପଇସା ରୋଜଗାର କରିବା ପାଇଁ କିଏ ବା ନ ଚାହେଁ କହିଲେ, କିନ୍ତୁ ବ୍ୟବସାୟଟିଏ ଆରମ୍ଭ କରିବାକୁ ହେଲେ ଦରକାର ହୋଇଥାଏ ପାଣ୍ଠି। ତେଣୁ ଆପଣ ଯଦି ନିଜର ଗୋଟିଏ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ପାଖରେ ଯଥେଷ୍ଟ ପରିମାଣରେ ଅର୍ଥ ନାହିଁ, ତାହେଲେ ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଲାଭ ଉଠାନ୍ତୁ। ଏହି ଯୋଜନାରେ ଆପଣଙ୍କୁ 50,000-10,00,000 ପର୍ଯ୍ୟନ୍ତ ଲୋନ୍ ମିଳିପାରିବ, ଯାହାଫଳରେ କି ଆପଣ ନିଜର ବ୍ୟବସାୟଟିଏ ଆରମ୍ଭ କରିପାରିବେ। ଦେଶର ଛୋଟ ବ୍ୟବସାୟୀମାନଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ବିକାଶ ପାଇଁ ଏହି ଯୋଜନାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଏବଂ କୁଟୀର ଶିଳ୍ପ ବ୍ୟବସାୟୀମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେବା। ତେଣୁ ଭଉଣୀ, ନିଶ୍ଚିତ ଭାବରେ ଆପଣ ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ନିଜେ ଗୋଟିଏ ବ୍ୟବସାୟ କରି ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।

0: ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା। ନମସ୍କାର।
1: ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ಆಕಾಶವಾಣಿ ಸಂವಾದ ಪಢುಚಂತಿ ಮಳಯರಂಜನ ಮಿಶ್ರ ಮುಖ್ಯ ಸಂವಾದ ಮಿಳಿತ ಜಾತಿಸಂಘ ಅಧಿವೇಶನರೆ ಕಾಶ್ಮೀರ ಪ್ರಸಂಗ ಉತ್ಥಾಪನ ನೈ ಪಾಕಿಸ್ತಾನಕ್ಕೆ ದೃಢ ವಿರೋಧ କରିଛି ଭାରତ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରିଶିଳ୍ପ ମନ୍ତ୍ରୀ ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି ଇସଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ୍ ଇଫ୍ତିଖାର ଅହମ୍ମଦଙ୍କ କାଶ୍ମୀର ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ପଷ୍ଟ କରିଛନ୍ତି ସାମ୍ପ୍ରତିକ ବୈଷୟିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି ସମାନ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ନେତା ରାଜନୈତିକ ଜାହାଜ ନିର୍ମାଣ ବାଣିଜ୍ୟ ନିବେଶ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସ୍ୱଚ୍ଛ ଶକ୍ତି ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି ନୂଆଦିଲ୍ଲୀରେ ଆଜି ଇସ୍ପାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍ପାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି 2018 ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍ପାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍ପାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି ଇସ୍ପାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି 1967 June 24 ପାସପୋର୍ଟ ଆଇନ ପ୍ରଣୟନ ସ୍ମୃତିରେ ଆଜି ପାସପୋର୍ଟ ସେବା ଦିବସ ପାଳନ କରାଯାଉଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ପାସପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁରକ୍ଷିତ ପାସପୋର୍ଟ ସୁଗମ ସେବା ସଶକ୍ତ ନାଗରିକ ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସପୋର୍ଟ ସେବା ପ୍ରଦାନକୁ ଦ୍ରୁତ ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସପୋର୍ଟ ସେବା ପହଞ୍ଚିପାରୁଛି ଇ ପାସପୋର୍ଟ ଏବଂ ପାସପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ ଡିଜିଟାଲ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ର ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ୍ ୟୁଏନ୍ଡିପି ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24 ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today. India strongly objected to Pakistan raising the Kashmir issue at a United Nations forum, accusing Islamabad of politicizing the platform, also slammed it for misusing its position as co-chair instead of being unbiased as behooves the position. The remarks were made by India's permanent representative to the UN in New York, P. Harish, in response to comments by Pakistan's permanent representative, Asim Iftikhar Ahmed. Responding to Pakistan's intervention, Mr. Harish criticized the conduct of the co-chair and reiterated India's long-standing position on Jammu and Kashmir.
2: I also refer to the unwarranted remarks made by the representative of Pakistan. It is incredible that a co-chair expected to be balanced and unbiased in conduct has chosen to politicize this forum. I would only like to stress for brevity of time that the Union Territory of Jammu and Kashmir is a matter strictly internal to India. It has always been, is and will remain so.
1: The Indian envoy also spoke about the ongoing review of the UN mandates under the UN 8T framework, which aims to improve efficiency across the organization. The Indian Embassy in Tehran has issued a revised advisory for Indian nationals in view of the improving security situation in the country. In light of recent positive developments and the improvement in the overall situation, the embassy advised Indian nationals to contemplate about traveling to Iran. According to the advisory, Indian nationals advised to continue to avoid all non-essential travel to Iran until further notice. The embassy said Indian citizens currently residing in Iran, as well as those required to travel to Iran for unavoidable reasons, are advised to exercise a high degree of caution, remain vigilant and maintain constant situational awareness. The embassy further advised all Indian nationals currently in Iran and those arriving in the country to register their particulars with the embassy at the earliest opportunity. For assistance, the embassy has issued emergency helpline numbers +989128109115, +989128109109, +989128109102, and +989932179359. Internationals can also contact the embassy through email at cons.tehran@mea.gov.in. External Affairs Minister Dr. S. Jaishankar today highlighted the importance of deepening India-South Korea ties amid a challenging global environment, saying that countries with shared values and mutual trust need to work together more closely. In his opening remarks during the meeting with South Korean Foreign Minister Choi Hyun in Seoul, he stressed that the current international situation makes cooperation among trusted partners more important than ever.
3: It is clearly our responsibility to take this relationship forward, to oversee what different parts of the government and different parts of our economy, of our country, do with each other in their interaction. In coordinating that and really, I would say, fashioning a more forward-looking, a more contemporary relationship in a more difficult world.
1: In a social media post, the External Affairs Minister said that they reviewed cooperation across political, shipbuilding, trade, investments, defense, technology, clean energy, culture and person-to-person domains between the nations, as well as opportunities and startups, fintech and multilateral fora. They also exchanged views on development between the two nations, respective regions and around the world. Today is Passport Seva Divas. The day aims to commemorate the enactment of the Passports Act on 24 June 1967. On the occasion, External Affairs Minister Dr. S. Jaishankar said that the rollout of Passport Seva program 2.0, introduction of chip-enabled e-passports, opening of new passport seva kendras and post office passport seva kendras, and record levels of passport issuance are enhancing ease of travel, expanding access to global opportunities and empowering citizens. In a social media post, the minister extended greetings to all passport authorities in India and abroad on the occasion of the 14th Passport Seva Divas. BJP today hit out at Congress President Mallikarjun Kharge for being involved in an alleged land scam in Karnataka related to allocation of land to a trust run by his family. Briefing media at party headquarters in New Delhi, BJP spokesperson Pradeep Bhandari said that in 2024, around 5 acres of industrial land were allotted to the trust by the Karnataka Industrial Area Development Board for research and development in the aerospace and defence sectors. Mr. Bhandari questioned the allotment, alleging that the trust had no prior experience in these fields and that the land estimated to be worth around 100 crore rupees was granted despite this. Housing and Urban Affairs Mr. Manohar Lal today inaugurated the commencement of construction work at the Central Secretariat Metro Station for the Central Vista Corridor in the national capital. Speaking to the media, the minister described the moment as historic and highlighted that the project will significantly streamline daily transit for government employees and all professionals, promising smoother and more efficient commuting across Delhi. He added that once completed, it will enable seamless commuting services from Janakpuri West to Indralok, creating a full loop.
4: This is a truly historic moment. In the national capital, from where the entire government operates, including Central Vista, a groundbreaking ceremony has been conducted today to provide a major facility for government employees and all those working in the various offices located here. Once this project is completed, it will connect several parts of Delhi and integrate them with different metro lines across the city. This metro corridor will run from RK Ashram Marg to Indraprastha, and it have 9 stations.
1: The Enforcement Directorate ED is conducting search operations at 5 locations in Delhi in connection with the money laundering case linked to 3,000 kilogram Mundra port drug import case. ED officials said that the searches have been conducted at premises linked to Harpreet Singh Talwar and Samshuddin and the associates. The officials added that the drug money was allegedly invested in nightclubs in Delhi. This is Akashvani giving you the news. For quick news updates around the clock, follow us on X handle at AIR News Alerts. And for details of stories and more, log on to our website www.newsonair.gov.in and download news on AIR app. The India Meteorological Department, IMD, has issued a red alert for heavy to very heavy rainfall over Konkan and Goa today. Similar weather conditions are expected to prevail over coastal Karnataka and Madhya Maharashtra to the next 2 days. The weather agency has forecast heavy rainfall over Meghalaya, interior Karnataka, Odisha, Telangana and West Bengal and Sikkim till the 29th of this month. The Met Department has also predicted thunderstorms accompanied by lightning and gusty winds over Delhi, Haryana, Chandigarh, Punjab, Himachal Pradesh, Uttarakhand, Jammu and Kashmir, Ladakh till Saturday. As a result of heavy rainfall in Lower Subansiri district in Arunachal Pradesh, downstream flooding in various bordering districts of Assam has become a concern. According to meteorological reports, the Yazali area in Lower Subansiri district of Arunachal Pradesh recorded 72.8 millimeters of rainfall within the last 24 hours, causing a sharp rise in river discharge and flash floods in the upper catchment areas. We have more from a correspondent.
5: The Assam government has placed all its agencies on high alert after heavy rainfall in Arunachal Pradesh triggered concerns of downstream flooding in Assam. As a result, a substantial rise in water levels and flow velocities expected in downstream districts of the state, including Dhemaji, Lakhimpur, Vishwanath and Sonitpur, with the flood waves likely to move further downstream over the next 1 or 2 days. NDRF, SDRF and other emergency response teams have been kept on standby, while district administrations have been directed to closely monitor vulnerable areas and take necessary precautionary measures. People living in low-lying and flood-prone areas have been advised to remain vigilant, follow official advisories, avoid inundated areas and refrain from travelling by small boats. Rakesh Dole, Akashwani News, Guwahati.
1: The Hemis Festival 2026 commences today with great enthusiasm and devotion at the historic Hemis Monastery in Leh District of the Union Territory of Ladakh. The two-day festival attracts thousands of devotees, tourists, cultural enthusiasts and Buddhist scholars from across India and abroad. The celebrations commence with traditional religious rituals, prayers and the sacred cham mask dances performed by monks of Hemis Monastery. Union Home Minister Amit Shah and Defence Minister Rajnath Singh today paid tributes to Rani Durgavati on a martyrdom day. In a social media post, the minister described Rani Durgavati as a valiant queen and symbol of feminine power who sacrificed her life in a heroic struggle against Mughal invaders to protect sovereignty and cultural heritage. Mr. Shah added Rani Durgavati remains an eternal inspiration for good governance and service. India and the United States opened high-level trade talks in New Delhi to salvage and recalibrate a proposed bilateral trade agreement after changes in U.S. tariff policy disrupted a framework negotiated earlier this year. Commerce and Industry Minister Piyush Goyal met United States Trade Representative Jamieson Greer and U.S. Ambassador to India Sergio Gore in New Delhi yesterday. U.S. Secretary of State Marco Rubio has begun a three-day tour of the Gulf region aimed at reassuring key Arab allies following Washington's newly negotiated agreement with Iran after the conclusion of the four-month U.S.-Israeli conflict with Tehran. Speaking ahead of the trip, Rubio said the purpose of his visit was to ensure that the views of Gulf nations are taken into account in ongoing U.S. negotiations with Iran. In West Bengal, at least five persons appear dead and some others are trapped after a roof of an under-construction go-down collapsed near Taratola in Kolkata. Some injured persons have been rescued. Rescue operations are underway. Personnel from the fire and emergency services and the police have reached the spot. Hockey India has announced the 24-member junior women's squad for the exposure tour of the United Kingdom, scheduled from July 5th to 14th. Under his new coach, Tim White, the team will play seven matches across Scotland and England as part of his preparations for the upcoming international competitions, including the Junior Asia Cup. The young squad will be led by Captain Kedem Shileima Chanu with Nidhi and Angel Harsharani Mintz as the two goalkeepers. In the FIFA World Cup 2026, Colombia have qualified for the round of 32 after beating DR Congo 1-0 in the Group K match in Guadalajara, Mexico today. Daniel Munoz's second-half goal broke Lionel Mpasi's resistance as Colombia made it two wins from two in Group K to progress. Earlier, Portugal crushed Uzbekistan by 5-0 in a Group K at Houston in the United States. Cristiano Ronaldo scored two goals to help Portugal roll to a 5-0 win over Uzbekistan. Ronaldo became the first player to score in six different World Cup tournaments, with his goals adding another impressive accomplishment to his storied career. He was named Man of the Match. Heavy Industries Minister H.D. Kumaraswamy today urged the steel industry to embrace digitalization as a cornerstone for future growth. Addressing the Chintan Shivir on digitalization in the steel sector in New Delhi, he highlighted India's robust steel sector performance. Benchmark domestic equity indices were trading 1% higher in the afternoon session today. The Sensex surged 908 points to 77,109, while the Nifty jumped 241 points to 24,065 when reports last came in. And now, before we end the bulletin, the headlines once again. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian embassy in Tehran issues revised advisory for internationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today. And with that, we end the midday news.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀ।

0: ମୁଖ୍ୟମନ୍ତ୍ରୀ କହିଛନ୍ତି ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ। ସମୁଦ୍ର ବନ୍ଦର ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏହାର ସୁରକ୍ଷା ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ସମୟରେ ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି।
1: आज समुद्री सुरक्षा पारंपरिक आईन व्यवस्था की चुनौतियां से कहीं आज तक संप्रसारित हुई है। इसमें क्रिटिकल इंफ्रास्ट्रक्चर की सुरक्षा, मैरिटाइम डोमेन अवेयरनेस, साइबर रेजिलियंस, पर्यावरण की सुरक्षा, डिजास्टर मैनेजमेंट, सर्च एंड रेस्क्यू, समुद्री संसाधनों का उपयोग और तटीय समुदाय की सक्रिय भागीदारी शामिल है। इन चुनौतियों से निपटने के लिए सभी स्टेक होल्डर्स को शामिल करना आज का दिन में बहुत जरूरी है। इससे हम एक समन्वित और एकीकृत दृष्टिकोण का विकास करते हुए आगे बढ़ सकते हैं। समुद्री परिदृश्य में ओडिशा का एक अनोखा स्थान है।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର, ଆକ୍ଟ ଇଷ୍ଟ ପଲିସି, ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୈତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ ଗତ 12 ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3 କୋଟି 64 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ 3 ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ 30 ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ

ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମ ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରାରୋପଣ କରିଥିଲେ। ଚାରାରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖେଳ ଖବର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 37ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026 ଭାଗ ନେବାର ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣିଥରେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ବିବିଧ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ ୱେଭ୍ରେ 189.3 meter ତଥା 1584 kHz ମାଧ୍ୟମରେ, ପୁଣି FM ବ୍ୟାଣ୍ଡରେ 100.1 ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲରେ ଉତ୍ତାରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଏଥର ଗୀତର ଚିତ୍ରଶାଳା ଇନ୍ଦ୍ରଧନୁ। ହଁ ଶ୍ରୋତାବନ୍ଧୁ, ଚିତ୍ରଶାଳା ଇନ୍ଦ୍ରଧନୁରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ। ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର ରଙ୍ଗୀନ ଦୁନିଆରୁ ଆଜି ଆମେ ଶୁଣିବା କିଛି ଲୋକପ୍ରିୟ ଗୀତ। ଆରମ୍ଭରେ ଶୁଣିବା 2007 ଚଳଚ୍ଚିତ୍ର ଆର୍ୟନ୍ର ମଧୁର ଗୀତ ଜନମନ, ସୋନୁ ନିଗମ ଓ ଶ୍ରେୟା ଘୋଷାଲଙ୍କ ସୁମଧୁର କଣ୍ଠରେ ଏବଂ ଆନନ୍ଦ ରାଜ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଥିବା ଏହି ଗୀତଟି ଆପଣଙ୍କୁ ଭେଟି ଦେଉଛୁ।

ଶୁଣିଲେ ହିନ୍ଦୀ ଆଲବମ୍ ଗୋଟିଏ, ଏଥର ସେହି ପ୍ରେମର କଥା, ପ୍ରେମ ମନର ଏକ ମଧୁର ଅନୁଭବ, ସ୍ୱପ୍ନ ସ୍ମୃତି ଓ ଭାବନାର ସାତ ରଙ୍ଗୀ ଛୁଆଙ୍କୁ ନେଇ ଇନ୍ଦ୍ରଧନୁରେ ଶୁଣିବା ଆଉ ଏକ ସୁନ୍ଦର ପ୍ରେମ ଗୀତ। ଶିଳ୍ପୀ ବବୁଲ ସୁପ୍ରିୟ ଏବଂ ଗୀତ ରଚନା ସନ୍ତୋଷ ମହାପାତ୍ର।

ରଙ୍ଗ ସୁର ଓ ଭାବନାର ସାତରଙ୍ଗୀ ମେଳା ଇନ୍ଦ୍ରଧନୁ ଏଇଠି ସମାପ୍ତ ହେଉଛି। ଆପଣଙ୍କ ସାଥି ଓ ସ୍ନେହ ପାଇଁ ଅନେକ ଧନ୍ୟବାଦ। ପୁଣି ଏକ ନୂଆ ରଙ୍ଗ, ନୂଆ ସୁର ଓ ନୂଆ ଅନୁଭୂତି ସହ ଭେଟିବି ପୁଣି କେଉଁଦିନ ଆପଣଙ୍କୁ। ସେ ପର୍ଯ୍ୟନ୍ତ ନମସ୍କାର। ଏହି ଶେଷ ଗୀତ କୁମାର ସାନୁଙ୍କ କଣ୍ଠରେ ଭେଟି ଦେଉଛି।

ଶେଷ ହେଲା ଇନ୍ଦ୍ରଧନୁ ବିବିଧ ଗୀତର ଆସର ଆକାଶବାଣୀ କେନ୍ଦୁଝର ଏଥର ଯୁବବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ।

0: ବନ୍ଧୁ, ମଣିଷ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟ ଅତିବାହିତ କରେ ତାହାକୁ ହିଁ ଜୀବନ କୁହାଯାଏ, ଏବଂ ଏହି ସମୟ ମଧ୍ୟରେ ସେ ଅତିକ୍ରମ କରୁଥିବା ରାସ୍ତାକୁ ଜୀବନ ପଥ କୁହାଯାଏ।
1: ହଁ ବନ୍ଧୁ, ଜୀବନ ଏକ ସରଳ ରେଖା ନୁହେଁ, ଏହା ଏକ ଦୀର୍ଘ ଏବଂ ଅବିରତ ଯାତ୍ରା। ଏହି ପଥରେ ପ୍ରତ୍ୟେକ ମଣିଷ ଜଣେ ଜଣେ ପଥିକ। ଏହି ଯାତ୍ରାରେ ଅନେକ ଆରୋହ ଅବରୋହ, ଆଶା ନିରାଶା ଏବଂ ସୁଖ ଦୁଃଖ ଭରି ରହିଥାଏ।
0: ବନ୍ଧୁ, ପ୍ରତ୍ୟେକ ମଣିଷ ଜୀବନ ଉତ୍ଥାନ ଓ ପତନର ଗୋଟିଏ ସମାହାର। ସୁଖକୁ ତ ମଣିଷ ଅତି ସହଜରେ ଗ୍ରହଣ କରିନିଏ, ହେଲେ ଦୁଃଖକୁ ସହିପାରିନି। ବ୍ୟତିବ୍ୟସ୍ତ ଓ ଦୁଃଖୀ ଲୋକଙ୍କର ମାନସିକ ସ୍ଥିତି ଉପର ତଳ ହେଉଥାଏ। ସେ ସମୟରେ କୌଣସି ଭୁଲ ନିଷ୍ପତ୍ତି ନେଇଯିବାଟା ବଡ଼ କଥା ନୁହେଁ, ତେବେ ପରିସ୍ଥିତି ସହ ସାଲିସ କରି ଜୀବନ ଯୁଦ୍ଧରେ ଆଗେଇ ପାରୁଥିବା ଲୋକଙ୍କର ହିଁ ଜିତାପଟ ହୋଇଥାଏ।

0: ଜଙ୍ଗଲ ରୋଗୀ ଏବଂ ଦୁଃଖୀମାନଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଆବଶ୍ୟକସ୍ଥଳେ ରକ୍ତଦାନ ପରି ମହାପୁଣ୍ୟ ମଧ୍ୟ କରିଛନ୍ତି। କାଳକ୍ରମେ ସେ ପାଇଛନ୍ତି ନିଜ ତପସ୍ୟାର ଫଳ। ହଜିଯାଇଥିବା ପୁଅ ଏବଂ ବୋହୂକୁ ଫେରି ପାଇଛନ୍ତି ସେ। ଖଳ ଲୋକଙ୍କର ଘଟିଛି ବିନାଶ।
1: ହଁ ବନ୍ଧୁ, ନିଜ କର୍ମ ସଠିକ୍ ଭାବରେ ତୁଲାଇ ପାରିଲେ ସମସ୍ତ ବାଧା ବିଘ୍ନକୁ ମଣିଷ ଅତିକ୍ରମ କରିପାରିବ। କ୍ଷଣସ୍ଥାୟୀ ଦୁଃଖ ଆମକୁ ବିଚଳିତ କରିପାରେ, ହେଲେ ଜଣେ ଦୃଢ଼ ଆଶାବାଦୀ ଜୀବନ ପଥରେ କେବେ ହାରିନି। ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ନାଟକ ଜୀବନ ପଥ। ଏହାକୁ ରଚନା ଏବଂ ବ୍ୟବସ୍ଥାପନା କରିଛନ୍ତି ଶ୍ରଦ୍ଧାଞ୍ଜଳି ସେନାପତି। ନିର୍ଦ୍ଦେଶନାରେ ଅଛନ୍ତି କେ ଜାପାନୀ। ପରିବେଷଣ କରୁଛନ୍ତି ପିଳାବତୀ ନାଟ୍ୟ ସଂସଦ ପୋଖରୀ ଗାଁ ଅଡସପୁରର କଳାକାରମାନେ। ପଦୁ ପ୍ରଧାନ ଭୂମିକାରେ ଅଭିନୟ କରିଛନ୍ତି ହେମନ୍ତ ନାୟକ, ଅମୂଲ୍ୟ ପ୍ରଦୀପ ଦାସ, ଅକ୍ଷୟ ଡକ୍ଟର ଆଲୋକ ବାବୁ, କରନ ଅମୂଲ୍ୟ ପ୍ରଧାନ, ଡାକ୍ତର ଅବଦୁଲ ପାରିକ, ଅମିତା ମଲ୍ଲିକା ସ୍ୱାଇଁ ଏବଂ ଡାକବାଲା ଚାପୁ। ବନ୍ଧୁ ଚାଲନ୍ତୁ ଶୁଣିବା ନାଟକ ଜୀବନ ପଥ।

0: ଓହୋ, ଏ ଝରଣାର ଦିଆଞ୍ଜୁଳା ପାଣି ମୋ ଜୀବନ ବଞ୍ଚେଇ ଦେଲା, ନହେଲେ ବୈଶାଖର ଏଇ ଅସହ୍ୟ ଝାଞ୍ଜି ଖରାଟା ମୋ ଜୀବନ ନେଇଯାଇଥାନ୍ତା। ଏ ବରଗଛର ଛାଇଟା ଖରାରୁ କେତେ ଆନନ୍ଦ ଦଉଛି, ବେଳେ ବେଳେ ଝୁମ୍ପୁଡ଼ି କୁଡ଼ିଆ ଆଉ ଗଛ ମୂଳରେ ଯେତିକି ଆନନ୍ଦ ଥାଏ, ପକ୍କା ଅଟାଳିକା ଏସି ରୁମ୍ରେ ସେତିକି ଆନନ୍ଦ ନଥାଏ।
1: ଅମିତା, ତମେ ଏମିତି ଅନ୍ୟ ମନସ୍କ ହେଇ କଣ ଭାବୁଛ? ତୁମକୁ କଣ ଏ ପାହାଡ ଝରଣା ଆଉ ଏ ସବୁଜ ବନାନି ଭଲ ଲାଗୁନି?
2: ଏତେ ସୁନ୍ଦର ପରିବେଶ ଭଲ ଲାଗିବନି କାହିଁକି? ଦୂରକୁ ଚାହିଁଲେ ସତେ ଯେମିତି ନୀଳ ଆକାଶଟା ପାହାଡକୁ ଆଲିଙ୍ଗନ କରୁଛି। ଗଛ ଡାଳରେ କୋଇଲି ବସି ଗୀତ ଗାଉଛି, ଆଉ ଏ ଝରଣା ପାଉଁଜିର ଋଣୁଝୁଣୁ ଶବ୍ଦ କରି ନଦୀରେ ମିଶିବା ପାଇଁ ଧାଇଁ ଚାଲିଛି।
1: ଆଉ ଏ ବୈଶାଖର ଅସହ୍ୟ ଖରାକୁ ସହି ନ ପାରି ବୃଦ୍ଧ ମଉସା ବରଗଛ ମୂଳେ ବିଶ୍ରାମ ନେଉଛନ୍ତି।
2: ଏ କରନ, ଚାଲ ସେ ମଉସା ପାଖକୁ ଯିବା, ତାଙ୍କ ସାଥିରେ ଦୁଇ ପଦ ସୁଖ ଦୁଃଖ ହେବା।
1: ମୁଁ କଣ ମନା କରୁଛି? ଚାଲ।
2: ମଉସା,
0: ଆରେ ତୁମେ ଦୁଇ ଜଣ କିଏ? ମତେ କାଇଁ ନିଦରୁ ଉଠେଇଲ?
1: କଥା କଣ କି ମଉସା, ଏ ବରଗଛ ମୂଳଟା ଅପରିଷ୍କାର ହେଇଛି, ଗଛ ମୂଳରେ ବିଷାକ୍ତ ଜୀବଜନ୍ତୁ ଥାଇପାରନ୍ତି।
0: ଆଉ ଜୀବଜନ୍ତୁ ଆସିବେ କୋଉଠୁ? ଯୋଉ ପରିମାଣରେ ଜଙ୍ଗଲ କଟା ଯାଉଛି, ଦିନ ଆସିବ ଜୀବଜନ୍ତୁ ମାନେ ରହିବା ପାଇଁ ଜାଗା ପାଇବେନି, ଅଣ ନିଶ୍ୱାସ ହେଇ ମରିଯିବେ। ଆଉ ଏ ପୃଥିବୀଟା ଅମ୍ଳଜାନ ଅଭାବରୁ ସୂର୍ଯ୍ୟର ପ୍ରଚଣ୍ଡ ତାପରେ ଜଳିଯିବ।
2: ମଉସା ଠିକ କହୁଛନ୍ତି କରଣ।
1: ହେଲେ ପରିବେଶ କଥା କିଏ ଚିନ୍ତା କରୁଛି? ସମସ୍ତେ ତ ସ୍ୱାର୍ଥ ପାଇଁ ଧାଇଁଛନ୍ତି।
2: ମଉସା, ଆପଣଙ୍କର ପରିଚୟ?
0: ମୋ ପରିଚୟ? ଯାହା ବର ଜୀବନ, କେତେବେଳେ କୋଉଠି ରାତି ପାହେ ଜାଣିନି।
2: ମାନେ?
0: ଏ କଳୁଷିତ ପରିବେଶକୁ ଧ୍ୱଂସ ମୁହଁରୁ ରକ୍ଷା କରିବା ପାଇଁ ମୁଁ ସଂଘର୍ଷ କରୁଛି, ଜାଣିନି ମୋ ଅଭିଯାନ କେତେ ସଫଳ ହବ।
1: ହେଲେ ଏ ବୟସରେ
0: ଏ ଶରୀରରେ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଘର୍ଷ କରିବି? କେତେବେଳେ ଏ ପଦୁପଧାନ ରାସ୍ତା କୋଡ଼ରେ ଗଛଟିଏ ଲଗାଇ ତାକୁ ସୁରକ୍ଷା ଦିଏ ତ, କେତେବେଳେ ଦରିଆର ବେଳା ଭୂଇଁରେ ବୁଲି ବୁଲି ଅନାମନା କାଗଜ ପଲିଥିନ ଗୋଟେଇ ତାକୁ ନିଆଁ ଲଗାଇ ପରିବେଶକୁ ପରିଷ୍କାର ରଖେ।
2: ମଉସା, ଆପଣଙ୍କର ମାତୃଭୂମି ପ୍ରତି ମମତା ଅଛି, ଆପଣଙ୍କ ପରି ମଣିଷ ଏ ପୃଥିବୀରେ ବହୁତ କମ।
0: ବେଳେ ବେଳେ ଆଖିରୁ ଲୁହ ଝରି ଆସେରେ ମା, ଏଇଥିପାଇଁ ଯେ ଏ ବିଶାଳ ପାହାଡକୁ ଡିନାମାଇଟ୍ ଦ୍ୱାରା ଖଣ୍ଡ ଖଣ୍ଡ କରାଯାଇ ପାହାଡକୁ ଧ୍ୱଂସ କରାଯାଉଛି, କେତେକ ଜଙ୍ଗଲ କଟାଯାଇ ବଡ଼ ବଡ଼ ଅଟ୍ଟାଳିକା ଠିଆ କରାଯାଉଛି, କେତେକ କମ୍ପାନୀର ରାସାୟନିକ ଗ୍ୟାସରେ ପୃଥିବୀଟା ବିଷାକ୍ତ ହେଇଗଲାଣି, ଜଳବାୟୁ ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି, ଆଉ ସେ ପବିତ୍ର ଗଙ୍ଗା ନଦୀ ଅଳିଆ ଆବର୍ଜନାରେ ଅପରିଷ୍କାର ହେଇଗଲାଣି। ଦିନ ଆସିବ ଲୋକମାନେ ଆପଣା ଛାଏଁ ଅଚିହ୍ନା ରୋଗରେ ମରିଯିବେ।
1: ଠିକ କହିଛ ମଉସା, ଏ ମଣିଷ ବିଜ୍ଞାନର କୌଶଳରେ ଯେତେ ଆଗେଇଲେ ବି ଅପର ପକ୍ଷରେ କିଛି କ୍ଷତି କରି ଚାଲିଛି, ଯାହା ସମାଜ ଉପରେ କୁପ୍ରଭାବ ପକାଉଛି।
0: ପୁଣି ଏ ମଣିଷ ଚନ୍ଦ୍ରପୃଷ୍ଠକୁ ଯାଇ ତା ଉପରେ ପରୀକ୍ଷା ନିରୀକ୍ଷା କରି ବାସସ୍ଥାନ ଖୋଜିଲାଣି, ଦେଖିବ ଦିନ ଆସିବ ଏ ମଣିଷ ପ୍ରକୃତିର ତାଣ୍ଡବ ଲୀଳା ଆଗରେ ହାର ମାନିବ।
2: ଆମେ ଅନେକ କଥା ଶିଖିଲୁଣି, ହେଲେ ଗୋଟିଏ କଥା, ତୁମ ଛଡା ତୁମ ପରିବାରରେ ଆଉ କିଏ କିଏ ଅଛନ୍ତି?
0: ସମସ୍ତେ ଥିଲେ ରେ ମା, ଏବେ ଆଉ କେହି ନାହାନ୍ତି, ମୁଁ ଏକା ଏକା।
2: ମାନେ?
0: ସେ ଅନେକ କଥାରେ ମା।
1: କୁହନ୍ତୁ ମଉସା।
0: ବେଳେ ବେଳେ ମୋ ସ୍ତ୍ରୀ କଲ୍ୟାଣୀ ସହିତ ହସ ଗପ କରୁଥିଲି, ହସ ଖୁସିରେ ଆମର ଛୋଟିଆ ସଂସାରଟି ହସୁଥିଲା। କେତେବେଳେ ସ୍ତ୍ରୀ କଲ୍ୟାଣୀ ସହିତ ହସ ଖୁସିରେ ଗପ କରୁଥିଲି ତ, କେତେବେଳେ ଝିଅ କଣ୍ଢେଇକୁ କାନ୍ଧରେ ବସାଇ ଗାଁ ସ୍କୁଲକୁ ଛାଡ଼ିବାକୁ ଯାଉଥିଲି, ଆଉ ଘରର କାମ ଭିତରେ କେତେବେଳେ ସମୟ ମିଳିଲେ ଆମ ଗାଁ ପାଖ ଡାକ୍ତରଖାନାରେ ଖଟିଆରେ ପଡ଼ିଥିବା ରୋଗୀମାନଙ୍କର ସେବା କରେ, ତାଙ୍କ ଘରର ଲୋକମାନଙ୍କ ସହିତ ଦୁଃଖ ସୁଖ ବାଣ୍ଟେ, ସେମାନଙ୍କୁ ସାହସ ଦିଏ, ରୋଗୀମାନେ ଭଲ ହେଇଯିବା ପାଇଁ

0: ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ।
1: ସତରେ ମହାନ,
2: କେତେବେଳେ ଜାତିର ପିତାଙ୍କ ପରି ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖୁଛ ତ, କେତେବେଳେ ମଦର ଟେରେସାଙ୍କ ପରି ରୋଗୀମାନଙ୍କର ସେବା କରୁଛ।
3: ତାପରେ କଣ ହେଲା ମୋଝ?
0: କଲ୍ୟାଣୀ କି ମୋର କ୍ୟାନ୍ସର ରୋଗ ହେଇଗଲା। ଅନେକ ଟଙ୍କା ଖର୍ଚ୍ଚ କଲି, ଶେଷରେ ଜେଜେବାପା ଅମଳର କିଛି ଜମି କଲ୍ୟାଣୀ ଭଲ ହେବା ପାଇଁ ବିକ୍ରି କରିଦେଲି। କିଛି ଦିନ ପରେ କଲ୍ୟାଣୀ ମୋର ଡାକ୍ତରଖାନାରେ ଯନ୍ତ୍ରଣାରେ ମରିଗଲା।
3: କାନ୍ଦନି ମଉସ,
0: କାହାଣୀ ସରିନି ରେ ମା।
1: ତାପରେ
0: ଝିଅ କଣ୍ଢେଇ କଲେଜରେ ମୋର ଭଲ ପାଠ ପଢୁଥିଲା, ଫାଷ୍ଟ ବି ହଉଥିଲା। ପାଠ ପଢା ପରେ ଚାକିରି ଖୋଜିବାରେ ଲାଗି ପଡ଼ିଲା। ମୁଁ କିନ୍ତୁ ମନା କରେ, ଚାକିରି କରିବୁ ତ ବାହାଘର ପରେ। କଣ୍ଢେଇ କିନ୍ତୁ ମୋତେ ମନା କରେ। ଅନେକ ଥର କଣ୍ଢେଇ ମୋର ଇଣ୍ଟରଭ୍ୟୁ ଦେଇଛି, ସବୁଥିରେ ପାସ୍ କରେ। ସବୁଠି ଲାଞ୍ଚ ଦରକାର ପଡ଼େ ବୋଲି କଣ୍ଢେଇ ମୋର ଚାକିରି ପାଏନି। ଶେଷରେ କଣ୍ଢେଇ ମୋର ଗୋଟାଏ ପ୍ରବଞ୍ଚକ ପାଲରେ ପଡ଼ିଗଲା। କଣ୍ଢେଇକୁ ଚାକିରିର ପ୍ରଲୋଭନ ଦେଖାଇ ତା ସାଙ୍ଗରେ କୁଆଡ଼େ ନେଇଗଲା। ମୁଁ ମୋ ଝିଅକୁ ଅନେକ ଖୋଜିଛି, କୋଉଠି ପାଇଲିନି, ପୋଲିସରେ ବି ଦେଲି, କିଛି ଲାଭ ହେଲାନି। ତାପରେ ଦେଖିବାକୁ ପାଇଲି କଣ୍ଢେଇର ନଗ୍ନପଟ ନେଟ୍ରେ ଘୁରି ବୁଲୁଛି, ମୁଣ୍ଡରେ ଚରକ ପରିଲା ପରି ଲାଗିଲା। କିଛି ଦିନ ପରେ ଶୁଣିବାକୁ ପାଇଲି କଣ୍ଢେଇର ଶବ ନଈ ପଠାରେ ପଡ଼ିଛି।
1: ଥାଉ ମଉସା, ଏସବୁ ଶୁଣି ଆମ ଆଖିରୁ ଲୁହ ଝରି ଆସୁଛି। ଏମିତି ବିଶ୍ୱାସଘାତକ ଲୋକ ଏ ସମାଜକୁ କଳୁଷିତ କରିସାରିଲେଣି। ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ତା ପ୍ରତି ଅନେକ ବିପଦ।
0: ସେଇଦିନଠୁ ଏ ପଦୁ ପ୍ରଧାନ ଗୋଟିଏ ଯାଯାବର ଦେଖିଲି, ବଞ୍ଚିଛି ଯେତେବେଳେ ପିଲାଦିନର ସେହି ଅଭ୍ୟାସକୁ ଆପଣାର କରିନେଲି। କେତେବେଳେ ଏ ଦେହରୁ ବ୍ଲଡ଼ କାରି କାହାକୁ ଦାନ କରିଦିଏ ତ, କେତେବେଳେ ବୃକ୍ଷଲତା ଲଗେଇ ପରିବେଶକୁ ସୁରକ୍ଷା ଦିଏ।
1: ମଉସା, ଗୋଟାଏ କଥା କହିବି ମନା କରିବନି, ତମେ ଆମ ଘରକୁ ମୋ ସହିତ ଚାଲ।
3: କରଣଙ୍କ କଥା ରଖ ମଉସା।
0: ନାଇଁ ରେ ପିଲାଏ, ମୋତେ ବାଧ୍ୟ କରନି, ମୋତେ ଏକା ଏକା ବଞ୍ଚି ଆହୁରି ଅନେକ କାମ କରିବାକୁ ବାକି ଅଛି।
3: ଏ ବୟସରେ ତୁମର ଯଦି କିଛି ହେଇଯାଏ?
0: ମରିବା ପାଇଁ ଦୁଃଖ ନାହିଁ, ଯଦି କେତେବେଳେ କୋଉଠି ପଡ଼ି ମରିଯାଏ, କିଏ ଯଦି ମୋ ଶବକୁ କୋଉଠି ପୋଡ଼ି ଦେଲା ତ ଭଲ କଥା, ନହେଲେ କୁକୁର ବିଲୁଆ ଖାଇଯିବେ, ଏଥିପାଇଁ ଦୁଃଖ ନାହିଁ ପିଲାଏ।
3: ମଉସା,
0: ହଁ, ତୁମ ଦୁହିଁଙ୍କୁ ଗୋଟିଏ କଥା କହିବା ପାଇଁ ଭୁଲି ଯାଇଛି, ତମେ ଦୁଇ ଜଣ ସାଙ୍ଗ ନା ଭାଇ ଭଉଣୀ?
1: ମଉସା, ଆମେ ଦୁଇ ଜଣ ପରସ୍ପରକୁ ଭଲ ପାଉଛୁ,
3: ମ୍ୟାରେଜ ପାଇଁ ପ୍ରତିଜ୍ଞା କରିଛୁ।
0: ଏକଥା ଘରେ କହିଛ?
3: କିନ୍ତୁ ଏକଥା ଘରେ କହିନୁ, ଭାବୁଛୁ କହିଲେ କାଳେ ଘରେ ରାଜି ହେବେନି।
0: ହଁ, ଘରେ ବୁଝିବ, ନହେଲେ ଏମିତି ଲୁଚି ଛପି ପ୍ରେମ କଲେ ନିନ୍ଦା ଅପବାଦ ଶୁଣିବ, ଆଜି ଯାଇ ଘରେ କହିଦେବ। ହଁ, ଭଲ ପାଇବା ଗୋଟେ ପିଲା ଖେଳ ନୁହଁ, ଭଲ ପାଇ ଭୁଲି ଯିବାଟା ବହୁତ କଷ୍ଟ।
3: ନାଇଁ ମଉସା, ଆମ ଦୁହିଁଙ୍କର ଭଲ ପାଇବା ଏତେ ନିବିଡ଼ ଯେ କେହି କାହାକୁ ଭୁଲିବାର ବାଟ ନାହିଁ।
0: ହଁ, ଯଦି ତାଙ୍କ ଘର ହାଣ୍ଡିରେ ତୋ ପାଇଁ ଚାଉଳ ପଡ଼ିଥାଏ, ତୁ ତାଙ୍କ ଘରର ବୋହୂ ନିଶ୍ଚୟ ହବୁ, ଯିଏ ଯେତେ ଚେଷ୍ଟା କଲେ ବି ଅଲଗା କରିପାରିବେନି। ମୁଁ ଆସୁଛି ପିଲେ, ସଞ୍ଜ ନଇଁ ଆସିଲାଣି, ତୁମେମାନେ ଘରକୁ ଯାଅ, ମୁଁ ଆସୁଛି।

0: ଅମିତା, ତମେ ଘରୁ ଚାଲି ଆସି ଠିକ କଲନି।
1: କଣ ଆଉ କରିଥାନ୍ତି, କେମିତି ତୁମକୁ ଭୁଲି ଅମୂଲ୍ୟ ପାଇଁ ମଥାରେ ସିନ୍ଦୁର ପିନ୍ଧିଥାନ୍ତି। ଅମୂଲ୍ୟ କୋଟିପତି ହେଇପାରେ ସତ, ଯଦି ତାର ଭଦ୍ର ମୁଖା ତଳେ ଖଳ ପ୍ରକୃତିଟା ଲୁଚି ରହିଥିବ, ମୋ ହୃଦୟକୁ ସେ ଚିହ୍ନି ପାରିବ ତ? ନା ସାରା ଜୀବନ ଯନ୍ତ୍ରଣାରେ ଛଟପଟ ହେବି। ସବୁ ପରେ ତୁମକୁ ମୁଁ ଗୋଟିଏ ମୁହୂର୍ତ୍ତ ଭୁଲି ପାରିବିନି କରନ।
0: ବୁଝୁଛି ଅନିତା, ଆମ ଭଲ ପାଇବାର ଗଭୀରତାକୁ ମୁଁ ଅନେକ ଥର ମାପି ସାରିଛି, ହେଲେ ତମେ ତ ମୋ କଥା ଜାଣିଛ। ପିଲାଟି ଦିନରୁ ବାପ ମାଙ୍କ ପରିଚୟ କଣ ଜାଣିନି, ଅନାଥ ଆଶ୍ରମରେ ରହି ବଢ଼ିଛି। ବଡ଼ ହେଲା ପରେ ଏଠି ସେଠି ଗୀତ କବିତା ନାଟକ ଲେଖି ଦି ପଇସା ରୋଜଗାର କରି ଜୀବନ କାଟୁଛି।
1: ତଥାପି ମୁଁ ତୁମକୁ ଭଲ ପାଏ କରନ।
0: ତୁମ ବାପା ଯେମିତିକା ଲୋକ ଆମ ପ୍ରତି ଶତ୍ରୁତା କରିପାରନ୍ତି, ଏ ଜାଗା ଆମ ପାଇଁ ନିରାପଦ ନୁହେଁ।
1: ଭଗବାନଙ୍କ ଦୟାରୁ ମୁଁ କୋଉଠି ଜବ୍ ପାଇଗଲେ ସେଥିରେ କଣ ଆମେ କଷ୍ଟମଷ୍ଟେ ଚଳିପାରିବାନି? ହେଲେ ଆମେ ଅନେକ ଦୂରକୁ ଚାଲିଯିବା, ଯେଉଁଠି ବାପା ଆମ ଠିକଣା ପାଇବେନି। ଏ ଭୟ କାଇଁ କରୁଛ କରନ?
0: ଅମିତା, ଦେଖିଲ ସେଦିନ ଝରଣା କୂଳରେ ଯୋଉ ମଉସାଙ୍କୁ ଦେଖିଥିଲେ, ଏଇ ପ୍ଲାଟଫର୍ମ ଦେଇ ଆସୁଛନ୍ତି। ମଉସାଙ୍କୁ ଡାକିବା?
1: ଡାକୁନ।
0: ମଉସା ପ୍ରଣାମ।
1: ପ୍ରଣାମ ମଉସା।
2: ହେଲା ହେଲା, ଆରେ ପିଲାଏ, ତମେ ଏ ପ୍ଲାଟଫର୍ମରେ କୁଆଡେ ଯିବ ବୋଲି ବାହାରିଛ ନା କଣ?
1: ନାଇଁ ଯେ, ଭାବୁଛୁ କୁଆଡେ ଯିବୁ।
2: ମାନେ
1: କଥା କଣ କି ମଉସା, ଆମ ଭଲ ପାଇବାକୁ ଘରେ ଗ୍ରହଣ କଲେନି, ଆଉ ଆମ ଦୁଇ ଜଣଙ୍କ ଭଲ ପାଇବାକୁ ଆମେ କେମିତି ଭୁଲି ପାରିଥାନ୍ତୁ? ସେଥିପାଇଁ ଘରୁ ଚାଲି ଆସିଛୁ ମଉସା।
2: ଠିକ ଅଛି, ତମେ ମୋ ସାଥିରେ ଆସ, ମୁଁ ତୁମ ବାହାଘର ମନ୍ଦିରରେ କରିଦେବି।
0: ମଉସା,
2: ସମସ୍ତଙ୍କର ସୁଖରେ ଦୁଃଖରେ ପରାଏ ପଦୁ ମଉସା ଥାଏ, ତମ ଦୁଇ ଜଣଙ୍କର ବାହାଘର ମୁଁ କରିବି।
1: ମଉସା,
2: ଆଜିଠୁ ତମେ ଦୁଇ ଜଣ ମୋ ପୁଅ ବୋହୂ, ଖାଲି ଥରେ ମୋତେ ବାପା ବୋଲି ଡାକି ଦିଅ।
1: ବାପା?
3: ଗୋଟାଏ ଅନାଥ ଗରିବକୁ ଅମିତା ଜୀବନସାଥୀ ରୂପେ ଗ୍ରହଣ କରି ଏ ଘରର ଏରୁଣ୍ଡି ବନ୍ଧ ଡେଇଁ ଚାଲିଗଲା। ଏ ଅକ୍ଷୟ ପ୍ରଧାନ ମୁହଁରେ ଜବାବ ଦେଇ ଅକ୍ଷୟ ପ୍ରଧାନ ମୁହଁରୁ ଆଜିଠୁ ଅମିତା ନାଁଟା ଲିଭିଗଲା। ଏଥର ଭାବିନେବି ଝିଅ ମୋର ମରିଯାଇଛି, ହେଲେ ଏପଟେ ଅମୂଲ୍ୟକୁ କଣ କହି ବୁଝେଇବି? ଅମୂଲ୍ୟକୁ ଯଦି ଅମିତା ମ୍ୟାରେଜ କରିଥାନ୍ତା, କାରଣ ଟଙ୍କାର ଅଭାବ ନଥାନ୍ତା, ଅନେକ ସ୍ୱପ୍ନ ମୋର ଅଧାରେ ରହିଗଲା।
4: ଇ ମନରେ ଅନେକ ଆଶା, ସ୍ୱପ୍ନ, ପ୍ଲାନ, ପ୍ରୋଗ୍ରାମ ସବୁ ଧୂଳି ସାତ ହେଇଗଲା। ଶୁଣିଲି ଅମିତା ଆଉ କାହା ସହିତ ଚାଲିଯାଇଛି, ଆଉ କାହା ପାଇଁ ମଥାରେ ସିନ୍ଦୁର ପିନ୍ଧିଛି, ଏ କଥା ଅକ୍ଷୟ ପ୍ରଧାନ ମୋତେ କହୁଛି। ଏ ଅମୂଲ୍ୟ ପ୍ରସାଦ ସ୍ୱପ୍ନ ଦେଖୁଥିଲା, ଅମିତାକୁ ମ୍ୟାରେଜ କରି ଅକ୍ଷୟ ପ୍ରଧାନର ସବୁ ଧନ ସମ୍ପତ୍ତିକୁ ଅକ୍ତିଆର କରିଥାନ୍ତା। ତାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମୁଁ ମୋ ନାଁରେ ଉଇଲ କରିଥାନ୍ତି। ପଦୁ ପ୍ରଧାନର ଝିଅ କଣ୍ଢେଇ ପରି ଅମିତାର ଜୀବନକୁ ମୁଁ ନେଇ ଖେଳ ଖେଳିଥାନ୍ତି, ଆଉ ତାପରେ ଅମିତାକୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳି ଦେଇଥାନ୍ତି, ଆଉ ସମସ୍ତେ ଜାଣିଥାନ୍ତେ ଅମିତା ରୋଷେଇ କଲାବେଳେ ତା ଦେହରେ ନିଆଁ ଲାଗିଗଲା, ଆଉ ସେ ଜଳି ପଡ଼ି ପାଉଁଶ ହେଇଗଲା। ତଥାପି ମୁଁ ସେ ଅକ୍ଷୟ ପଥରକୁ କେବେ ହେଲେ ବି ଛାଡ଼ିବିନି।
1: ବାପା, ଚା ନିଅ।
2: ଏତେ ସକାଳୁ ଚାହା କରିସାରିଲଣି? ହଉ ଦେ, ସକାଳୁ ଚାହା ଢୋକେ ପିଇଦେଲେ ଶୀତଟା ଛାଡ଼ିଯିବ। ହଁ, କରନ ଉଠିଲାଣି?
1: ହଁ ବାପା, ସେ ରାତି 4:00 ଉଠିକି ଲେଖୁଛନ୍ତି।
2: କରନର କୋଉଠି କଣ ପ୍ରୋଗ୍ରାମ ଅଛି କି?
1: ହଁ, କହୁଥିଲେ ଆକାଶବାଣୀରେ ପ୍ରୋଗ୍ରାମ ଅଛି, ବୃକ୍ଷ ଆମର ବନ୍ଧୁ, ତାପରେ ଟପିକ ଅଛି ତ, ସେଇ ବିଷୟରେ ଲେଖୁଥିଲେ।
2: ହଁ, ଭଲ ବିଷୟଟା। ଯା ହଉ, ପୁଅ ମୋର ରେଡିଓ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରଉଛି, ଇଏ ମୋ ପାଇଁ ଗର୍ବ। ମା, ଅମିତା ଶୀତଟା ଛାଡ଼ିନି, ତୁ ଘରକୁ ଯା, ମୁଁ ଯାଉଛି, ଆଉ ଦୁଇ ମନ୍ଦା କାକୁଡ଼ି ଜହ୍ନି ଲଗେଇ ଦେଇଯିବି।
1: ନାଇଁ ବାପା, ତୁମ ପୁଅ ପାଟି କରୁଛନ୍ତି, ତୁମେ ଘରକୁ ଆସ, କୁହୁଡ଼ିରେ ମୁହଁକୁ ମୁହଁ ଦେଖାଯାଉନି, ଶୀତଟା ଦେହକୁ ଥରେଇ ଦଉଛି, ତୁମେ ଘରକୁ ଆସ।
2: ଆଉ ମୋ ଦେହରେ ଶୀତ ଅଛି, ହାତରେ କୋଡ଼ି ଧରି 20-30 ମନ୍ଦା ହାଣି ସାରିଲାଣି, ପୁଣି ମାଟି ଗୁଣ୍ଡ କରି ମଞ୍ଜି ପୋତି ସାରିଲାଣି, ଆଉ ଏ ଦେହରେ ଶୀତ କୋଉଠୁ ଆସିବ? ତୁ ମା ଯା, ମୋ ପୁଅ ପାଇଁ ଶୀଘ୍ର ଖାଇବାକୁ କରିଦେବୁ, ସେ ଆକାଶ ପାଣି ଯିବ। ହଁ ହଁ ମା, ସକାଳୁ କାଙ୍କଡ ଜହ୍ନି ବାଇଗଣ ତୋଳିଥିଲି ତ, ନେଇଯା ମା। ହଁ, ରେଡିଓଟା ଟିକେ ମୋ ପାଖକୁ ଆଣିଲୁ ମା, ସମାଚାର ଦବଣି।
1: ବାପା, ରେଡିଓଟା ଏଇଠି ରଖୁଛି।
0: ଅମିତା, ଅମିତା।
2: ମା, ଅମିତା କରନ ଡାକିଲାଣି, ତୁ ଶୀଘ୍ର ଖାଇବାକୁ କରିଦେ, ମୋ ପୁଅ ଖାଇକିରି ଯିବ।
1: ହଁ, ଯାଉଛି ଯାଉଛି। ବାପା, ମୁଁ ଆସୁଛି।
2: ହଁ ମା, ଅମିତା ପରିବା ନେଲୁ ତ?
1: ହଁ ବାପା।
0: ଅମିତା, ମୁଁ ଗାଧେଇ ଯାଉଛି, ତମେ ମୋ ପାଇଁ ଟିକେ ଖାଇବାକୁ କରିଦିଅ, ମତେ 11:00 ଆକାଶବାଣୀରେ ପହଞ୍ଚିବାକୁ ପଡିବ, 11:00 ମୋର ରେକର୍ଡିଂ ଅଛି।
1: ତମେ ବ୍ରଶ କରି ଗାଧେଇ ସାରିଲା ବେଳକୁ ମୋର ରୋଷେଇ ସଜାଇଥିବ, ଦିପକ୍ଷିଆ ଚୁଲି, ଶୁଖିଲା ଝାଉଁ କାଠ, ରୋଷେଇ କେତେ ସମୟ ଲାଗିବ?
0: ହଁ, ବାପା ବାଡିରେ କଣ କରୁଛନ୍ତି? ଶୀତ ହଉଛି, ଘରକୁ ଡାକିଦେଲନି?
1: ବାପାଙ୍କୁ ଡାକିଲି ଯେ ମୋ କଥା ଜମା ଶୁଣିଲେନି, କହିଲେ ଆଉ ଦି ମନ୍ଦା ଜହ୍ନି କାକୁଡ଼ି ଲଗେଇକି ଯାଉଛି।
0: ସତରେ ଅମିତା, ବାପାଙ୍କ ଭଳି ଲୋକ ଏ ପୃଥିବୀରେ ଆଉ ମିଳିବେନି। ସେଦିନ ଆମ ଦି ଜଣଙ୍କୁ ମନ୍ଦିରରେ ବାହା କରିଦେଇ ଏ ଘରେ ଆଣି ଆଶ୍ରୟ ଦେଲେ, ପୁଅ ବୋହୂ ପରି ଆମକୁ ଦେଖି ବାପାର ସ୍ନେହ ଦେଉଛନ୍ତି, ଆଠାରୁ ଭଳି ଆଉ ବଡ଼ କଥା କଣ ହେଇପାରେ।
1: ସତରେ କରଣ ବାପା ଜଣେ ଦାନବୀର, ନିଜେ ଦୁଃଖ ସହି ଆମକୁ ଖୁସି ବାଣ୍ଟୁଛନ୍ତି।
0: ବାପା ଏମିତି ଲୋକ ଯେ କାହାକୁ ପର ବୋଲି ଭାବନ୍ତିନି। ଭିକାରୀଟିଏ ଘରକୁ ଆସୁ ନହେଲେ ଅପରିଚିତ ବନ୍ଧୁଟିଏ ହଉ, ଘରେ ଶାଗ ପକାଳ ଯାହା ଥାଉ ଖାଇବାକୁ ନଦେଲେ ଛାଡ଼ନ୍ତିନି।
1: ସେ ସତରେ ମହାନ। ଖାଲି ଜାଗାଟିଏ ଦେଖିଲେ ସେ ଜାଗାରେ ଗଛଟିଏ ଲଗେଇ ଦିଅନ୍ତି, ଅଦରକାରୀ ପ୍ଲାଷ୍ଟିକ ପଲିଥିନକୁ ପୋଡ଼ି ଦିଅନ୍ତି, ଆଉ କୋଉଠି ଆବର୍ଜନାକୁ ଗାତ ଖୋଳି ପୋତି ଦିଅନ୍ତି। ଏଇ ଦେଖୁନ, ଏ ଯେତେ ସବୁ ଘଞ୍ଚ ଜଙ୍ଗଲ ଦେଖାଯାଉଛି ଏ ଗଛଲତା ସବୁ ବାପା ଲଗେଇଛନ୍ତି। କହୁଥିଲେ ମୋ ପାଇଁ ମୁଁ କରିନି, ପରିବେଶରେ କାର୍ବନ ଡାଇଅକ୍ସାଇଡ ଗ୍ୟାସର ମାତ୍ରା ହ୍ରାସ ପାଇଁ କରୁଛି।
0: ଖାଲି ସେତିକି ନୁହେଁ ଅମିତା, ମେଡିକାଲରେ ଯାଇ ରୋଗୀମାନଙ୍କର ସେବା କରନ୍ତି, ଏମିତିକି କାହାର ବ୍ଲଡ ଦରକାର ପଡ଼ିଲେ ନିଜ ଦେହରୁ ଦବାକୁ ପଛାନ୍ତିନି।
1: ଖାଲି ବ୍ଲଡ କଣ, ନିଜ ଦେହରୁ କିଡ଼ନୀ କାଢି ସେ ଦବାକୁ ବି ପଛେଇବେନି।
0: ସତରେ ବାପା ମହାନ।
1: ମୋ କଥା ଜାଣିଛ ନା ନାହିଁ?
0: କଣ,
1: ମୁଁ ଏଇ ପାଖ ଆଦିବାସୀ ପିଲାଙ୍କୁ ପାଠ ପଢ଼େଇବି, ସେମାନଙ୍କୁ ଉଚ୍ଚ ଶିକ୍ଷିତ କରି ଗଢ଼ିବି, ହେଲେ ସେମାନଙ୍କ ଠାରୁ କିଛି ଅର୍ଥ ଆଶାରେ ନୁହେଁ। ଶିକ୍ଷିତ ସଂଖ୍ୟା ବଢ଼ିଲେ ଦେଶରେ ଉନ୍ନତି ହୁଏ, ଏକଥା ବାପାଙ୍କୁ କହିଛି, ହେଲେ ତୁମକୁ କହିନଥିଲି।
0: ମୁଁ କଣ ମନା କରୁଛି? ସରକାରଙ୍କର ପଢିବା ପାଇଁ ସବୁ ବ୍ୟବସ୍ଥା ଥିଲେ ବି ବାପା ମା ମାନେ ତାଙ୍କ ପିଲାଙ୍କୁ ଠିକ ଭାବରେ ପଢେଇ ପାରୁନାହାନ୍ତି। ତମେ ଯଦି ଏ ଅଭିଯାନରେ ସଫଳ ହବ ମୁଁ କାଇଁ ମନା କରିବି, ଏ ତ ଗୌରବର କଥା।
1: ସତରେ କରନ, ମୁଁ ଚାହେଁ ବାପା ଯେମିତି ସମାଜ ପାଇଁ ସେବା କରି ଅନେକ ମନ୍ତ୍ରୀ ଶିଳ୍ପବର୍ତ୍ତୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି, ମୁଁ ବି ପୁରସ୍କାର ପାଇବାକୁ ଚାହେଁ।
0: ପରିଶ୍ରମ କଲେ ନିଶ୍ଚିନ୍ତ ସଫଳତା ପାଇବ। ଏ ଅମିତା, ତମେ ମୋ ସାଥିରେ କଥା ହେଇ ପରିବା କାଟି ରୋଷେଇ ବସେଇ ସାରିଲଣ, ମୁଁ କଥା ହଉଛି, ଯାଏ ଯାଏ ମୁଁ ଶୀଘ୍ର ଯାଇ ଗାଧାଏ। ଓହୋ
1: ଓହୋ, ଟିକେ ଦେଖିକି ଯାଆନ୍ତାନି ପାରୁ ଚାଳଟା, କେତେ ଥର କହିଲାଣି ନଇକି ଯାଅ। ଏ ତୁମ ମୁଣ୍ଡ ଖଣ୍ଡିଆ ହେଇନି ତ?
0: ନାଇଁ ଅମିତା, କିଛି ହେଇନି, ମୁଁ ପାଖ ପୋଖରୀରେ ଗାଧୋଇ ଆସୁଛି, ତମେ ଖାଇବା ରେଡି କରିଦିଅ।

0: ମହାପାତ୍ର ବାବୁ, ମୋ ପୁଅର କଣ ହେଇଛି?
1: କଣ୍ଡିସନ ସେତେ ଭଲ ନାହିଁ, ଦେହରୁ ଅନେକ ବ୍ଲଡ ଯାଇଛି, ଅନେକ ଚେଷ୍ଟା ପରେ ବି ଓ ପଜିଟିଭ ବ୍ଲଡ ମିଳୁନାହିଁ। ଯଦି ବ୍ଲଡ ନ ମିଳେ?
0: ଡାକ୍ତର ବାବୁ, ଡାକ୍ତର ବାବୁ, ମୋର ଓ ପଜିଟିଭ ବ୍ଲଡ, ମୁଁ ବ୍ଲଡ ଦେବି।
1: ଠିକ ଅଛି
2: ଡାକ୍ତର ବାବୁ, କରନ ଭଲ ହେଇଯିବେ ନା?
1: ଭଗବାନଙ୍କୁ ଡାକ, ମୁଁ ଚେଷ୍ଟା କରୁଛି।
2: ହେ ଭଗବାନ, ତମେ କରନକୁ ଭଲ କରିଦିଅ।
3: ମୁଁ ଏଠି ମେଡିକାଲରେ, ମୁଁ ତତେ ଛାଡ଼ିବିନି ଅମୂଲ୍ୟ ପ୍ରସାଦ।
4: ରିଲାକ୍ସ କରନ, ଆପଣଙ୍କୁ ଫୁଲ ରେଷ୍ଟ ଦରକାର।
2: କରନ, ତମକୁ କିଏ ଏମିତି କଲା?
3: ଅମୂଲ୍ୟ ପ୍ରସାଦର ଗୁଣ୍ଡା ମାନେ
0: ମୋ ଧନଟା ପରା। ଡାକ୍ତରଙ୍କ କଥା ମାନି ଟିକେ ରେଷ୍ଟ ନେଇଯା। ଡାକ୍ତର ବାବୁ, ଆପଣଙ୍କୁ ଧନ୍ୟବାଦ, ମୋ ପୁଅକୁ ଭଲ କରିଦେଇଛନ୍ତି।
4: ପଦୁ ବାବୁ, ମୁଁ ଏ ଡକ୍ଟର ଜୀବନରେ ତୋରେ ଗୋଟେ ଭୁଲ କରିଥିଲି, ସେ ଭୁଲଟା ମୁଁ ଆଜି ତୁମକୁ ଖୋଲିକି କହିଦଉଛି।
0: କି ଭୁଲ ଡକ୍ଟର ବାବୁ?
4: ଏଇ ମେଡିକାଲରେ ଦିନେ ତୁମ ସ୍ତ୍ରୀ କଲ୍ୟାଣୀର ଝିଅଟି ହୋଇଥିଲା, ମନେ ଅଛି?
0: ହଁ, ଝିଅ ତ ହେଇଥିଲା, ସେଦିନ ମେଡିକାଲରେ ବି ଆପଣ ଥିଲେ।
4: ହଁ କହୁଛି, ଶୁଣ, ସେଦିନ କଲ୍ୟାଣୀର ଜାଁଳା ଛୁଆ ଜନ୍ମ ହୋଇଥିଲେ, ଗୋଟାଏ ପୁଅ ଆଉ ଗୋଟାଏ ଝିଅ। ମୋ ଅନ୍ତରଙ୍ଗ ସାଙ୍ଗର ପିଲାପିଲି ନଥିଲେ ବୋଲି ମୁଁ ସେ ପୁଅଟାକୁ ଲୁଚେଇ ରଖି ଝିଅଟିଏ ତୁମ ହାତରେ ଦେଇଥିଲି, ତାପରେ ତୁମେ ଚାଲିଗଲ। କିଛି ଦିନ ପରେ ମୋ ସାଙ୍ଗ ଆଉ ତା ସ୍ତ୍ରୀର ଆକ୍ସିଡେଣ୍ଟ ହେଇଗଲା, ତାପରେ ମୁଁ ସେ ପୁଅକୁ ନେଇ ଅନାଥାଶ୍ରମରେ ଛାଡ଼ି ଦେଇଥିଲି, କିନ୍ତୁ ସେ ପୁଅ ହେଉଛନ୍ତି ଏଇ କରନ।
0: ଡାକ୍ତର ବାବୁ,
4: ମୁଁ ଏଇସବୁ ଲୁଚେଇ ରଖି ଆପଣଙ୍କ ପାଖରେ ବିଶ୍ୱାସଘାତକତା କରିଛି, ମୁଁ ଜଣେ ଅପରାଧୀ, ମୋତେ ଯେତେ ଦଣ୍ଡ ଦେଲେ ବି ମୁଁ ଗ୍ରହଣ କରିବି। ପଦୁ ବାବୁ, ଏ ପାପକୁ ଲୁଚେଇ ରଖି ମୁଁ ସବୁବେଳେ ମନକୁ କଷ୍ଟ ଦିଏ, ହେଲେ ଲୁଚେଇ ରଖିପାରିଲିନି। ଭଗବାନଙ୍କର ବିଚିତ୍ର ଲୀଳା, ତୁମ ପୁଅକୁ ତୁମେ ପାଇଯାଇଛ, କିନ୍ତୁ ଗୋଟାଏ ଡକ୍ଟର ଆଜି ତୁମ ପାଖରେ ଅପରାଧୀ, ସମାଜ ଆଖିରେ ବି ମୁଁ ଜଣେ ଅପରାଧୀ, ମୋତେ କ୍ଷମା କରିଦିଅ ପଦୁ ବାବୁ।
0: କରନ, ମୋ ପୁଅ ଯାହା ତ ଘଟିବାର ଥିଲା ଘଟି ସାରିଛି, ମୋ ପୁଅ ବୋହୂ ମୋ ପାଖରେ।
3: ବାପା,
4: ବାପା ପୁଅର ରକ୍ତ ସମ୍ପର୍କକୁ କିଏ କଣ ଅଲଗା କରିପାରିବ? ସିଏ ପରା ବାପା ଦେବତା ମାନଙ୍କ ଠାରୁ ଆହୁରି ବଡ, ବାପ ମାଙ୍କ ପାଦ ଛୁଇଁ ପ୍ରଣାମ କଲେ କୋଟି ଜନ୍ମର ପୁଣ୍ୟ ମିଳେ,
5: କିନ୍ତୁ ମୁଁ ଗୋଟାଏ ପାପୀ ବାପା।
4: ଆପଣ
5: ପାପରୁ ମୁକ୍ତି ପାଇବା ପାଇଁ ପୁଣ୍ୟର ସାହାରା ଖୋଜୁଛି।
2: ବାପା ପ୍ରଣାମ।
3: ପ୍ରଣାମ ବାପା।
0: ନମସ୍କାର ସମୁଦି।
5: ନମସ୍କାର।
4: ହଁ, ମୁଁ ଏବେ ଆସୁଛି, ତୁମେ ମାନେ କଥା ହେଉଥାଅ।
3: ଅମିତା, ବାପାଙ୍କୁ ବସିବା ପାଇଁ କୁହ, ଏମିତି ଠିଆ ହେଇଛ କଣ?
5: କାହିଁକି ଏ ପାପିଟାକୁ ଏତେ ସମ୍ବର୍ଦ୍ଧନା ଦଉଛ? ତୁମମାନଙ୍କୁ ମୁଁ ଦୁଃଖ ଦେଇ ଅନେକ ପାପ କରିଛି, ସୁନା ଭଳିଆ ଜ୍ୱାଇଁକି ମୁଁ ଘୃଣା କରି ମୋ ଝିଅକୁ ମୁଁ ଘରୁ ତଡ଼ିଦେଲି, ମୋ ଝିଅର ହୃଦୟକୁ ମୁଁ ଚିହ୍ନି ପାରିଲିନି, ମୁଁ ଗୋଟାଏ ପାପୀ ମଣିଷ, ମୋତେ ତମେ ମାନେ କ୍ଷମା କରିଦିଅ।
2: ହଉ ବାପା, ବାପା ଯେତେ ଭୁଲ କଲେ ବି ପିଲାମାନଙ୍କ ଆଖିରେ ସବୁବେଳେ ବାପା।
5: ଅର୍ଥ ପାଇଁ ମୋହ ହୋଇ ମୁଁ ବହୁତ ବଡ଼ ଭୁଲ କରିବାକୁ ଯାଉଥିଲି, ଅମୂଲ୍ୟ ପ୍ରସାଦର ଭଦ୍ରମୁଖା ତଳେ।

0: ଲୁଚି ରହିଥିବା ରାକ୍ଷସ ଚେହେରାକୁ କେବେ ବୁଝିପାରିନଥିଲି। ଅମୂଲ୍ୟ ପ୍ରସାଦ ଚାହୁଁଥିଲା ତୋତେ ମ୍ୟାରେଜ କରି ମୋ ଧନ ସମ୍ପତ୍ତିର ଅଧିକାରୀ ହେବ ବୋଲି, କିନ୍ତୁ ମୁଁ ତାର ଅସଲ ଚେହେରାକୁ ଆଜି ଚିହ୍ନି ପାରିଛି। ଅନେକ ଝିଅଙ୍କ ଜୀବନକୁ ନେଇ ସେ ଖେଳ ଖେଳିଛି, ସେମାନଙ୍କ ପରି ତୋତେ ବି ମାରିଦେଇଥାନ୍ତା ରେ ମା।
1: ମୁଁ ସେ ଅମୂଲ୍ୟ ପ୍ରସାଦକୁ ଛାଡ଼ିବିନି।
0: ହଁ, ମୁଁ ତାକୁ ପୁଲିସରେ ଦେଇସାରିଛି, ତାର ଅସଲ ଚେହେରା ପୁଲିସ ଆଖିରେ ଧରା ପଡ଼ିଯାଇଛି। ଅମୂଲ୍ୟ ପ୍ରସାଦକୁ ଫାଶୀ ବି ହେଇପାରେ।
2: ସେଇ ଅମୂଲ୍ୟ ପ୍ରସାଦ ମୋ ଝିଅକୁ ମାରିଦେଇଛି ସମୁଦି।
0: ଯାହା ତ ଘଟିବାର ଥିଲା ଘଟି ସାରିଛି, ଅମୂଲ୍ୟ ପ୍ରସାଦ ଏବେ ଜେଲରେ।
3: ଚୋର ଘର ସବୁବେଳେ ଅନ୍ଧାର ନଥାଏ।
0: ଆସ ପିଲାଏ, ଆମେ ଘରକୁ ଯିବା। କରନ, ଅମିତା, ସମୁଦି, ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ।
3: ବାପା, ତମେ ଏ କ'ଣ କହୁଛ? ବାପା ସବୁବେଳେ ବାପା।

0: ବନ୍ଧୁ ଶୁଣୁଥିଲେ ନାଟକ ଜୀବନ ପଥ। ଏହାକୁ ରଚନା ଏବଂ ବ୍ୟବସ୍ଥାପନା କରିଥିଲେ ଶ୍ରଦ୍ଧାଞ୍ଜଳି ସେନାପତି। ନିର୍ଦ୍ଦେଶନାରେ ଥିଲେ କେ ଜାପାନୀ। ପରିବେଷଣ କରୁଥିଲେ ଲୀଳାବତୀ ନାଟ୍ୟ ସଂସଦ ପୋଖରୀ ଗାଁ ଅଡସପୁରର କଳାକାରମାନେ। ପଦୁ ପ୍ରଧାନ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ନାୟକ, ଅମୂଲ୍ୟ ପ୍ରଦୀପ ଦାସ, ଅକ୍ଷୟ ଡକ୍ଟର ଆଲୋକ ବାବୁ, କରଣ ଅମୂଲ୍ୟ ପ୍ରଧାନ, ଡାକ୍ତର ଅବଦୁଲ ବାରିକ, ଅମିତା ମଲ୍ଲିକା ସ୍ୱାଇଁ ଏବଂ ଡାକବାଲା ଚାପୁ।
1: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟିକୁ ନୋଟ୍ କରନ୍ତୁ yb.air@gmail.com। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
0: ଆଉ ମୁଁ ସ୍ୱାତି,
1: ରହୁଛୁ
0: ନମସ୍କାର।

0: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ।
1: ଆପଣ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରର କାର୍ଯ୍ୟକ୍ରମ। ଏବେ ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା। ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା 6:02ରେ ବନସୁରଭି ଜନଜୀବନ ସଙ୍ଗୀତର ସୁରଭି ସାନ୍ତାଳୀ ଗୀତ ପରିବେଷଣ କରିବେ ଶିଳ୍ପୀ ହାପାନ ମାଝି ଏବଂ ସାଥୀ। ସନ୍ଧ୍ୟା 6:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 7:00ରେ ଆଲବମ୍ ଗୀତ, ସନ୍ଧ୍ୟା 7:30ରେ କୃଷି ଏବଂ କୃଷି ଜୀବନର କଥା ଆମ ଚାଷବାସ। ରାତି 8:00ରେ ପାରମ୍ପରିକ ଗୀତ, ରାତି 8:45ରେ ଲୋକଗୀତ କ୍ରମରେ ପରିବେଷଣ କରିବୁ ପାଲା। ଶ୍ରୋତାବନ୍ଧୁ, ରାତି 10:00ରେ ପରିବେଷଣ କରିବୁ ଲୋକଗୀତ, ରାତି 10:30ରେ ରୂପେଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଏଇଥିଲା ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା।

आकाशवाणी केन्दुझर समय सन्ध्या 6:02। ଏଥର ପରିବେଷଣ କରୁଛୁ ଜନଜାତି ସଙ୍ଗୀତର ସୁରଭି ବନସୁରଭି। ଆଜି ସାନ୍ତାଳୀ ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ ହାପନ ମାଝୀ ଏବଂ ସାଥୀ।

ଶେଷ ହେଲା ଜନଜାତି ପରମ୍ପରାର ଗୀତ ବନସୁରଭି। ହାପନ ମାଝି ଏବଂ ସାଥୀ ପରିବେଷଣ କଲେ ସାନ୍ତାଳୀ ଗୀତ। ଆକାଶବାଣୀ କେନ୍ଦୁଝର। ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ, ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 58ତମ ଭାଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:20। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

0: ତେବେ ଶ୍ରୋତା ବନ୍ଧୁ, ଆଉ ଜମାରୁ ଡେରି ନ କରି ଆସନ୍ତୁ ଆଜିର ଆମର ଏହି ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମରେ ସ୍ୱଚ୍ଛ ପରିବେଶ, ସୁନ୍ଦର ଭବିଷ୍ୟତ ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ମୋର ନାଁ ତୁଷାରବାଳା ତ୍ରିପାଠୀ। ମୁଁ ଜଣେ ଯୋଗ ପ୍ରଶିକ୍ଷିକା ଓ ଗୃହିଣୀ। ଆଜିର ଆଲୋଚନାର ବିଷୟବସ୍ତୁ ସ୍ୱଚ୍ଛ ପରିବେଶ, ସୁନ୍ଦର ଭବିଷ୍ୟତ। ସ୍ୱଚ୍ଛ ଅର୍ଥାତ୍ ନିର୍ମଳ, ସଫା। ସଫା ମନଟିଏ ସବୁବେଳେ ସୁନ୍ଦର କଥାଟିଏ ଚିନ୍ତା କରିଥାଏ। ସଫା ଘରଟିଏ ମନକୁ ପ୍ରସନ୍ନ ରଖେ। ସଫା ଶରୀରଟିଏ ଆମକୁ ଅନେକ ରୋଗଠୁ ଦୂରେଇ ରଖେ। ସେମିତି ସ୍ୱଚ୍ଛ ପରିବେଶଟିଏ ହିଁ ଇଏ ସୃଷ୍ଟିକୁ ବଞ୍ଚାଇ ରଖେ। ପରିବେଶ କହିଲେ ଆମେ ବୁଝିବା ଆମ ଚାରିପାଖର ବାୟୁ, ଜଳ, ମାଟି, ଗଛପତ୍ର ଓ ଅସଂଖ୍ୟ ଜୀବଜନ୍ତୁ, କୀଟପତଙ୍ଗ ଆଦି। ଏ ସମସ୍ତେ ପ୍ରକୃତିର ଅଙ୍ଗ ଏବଂ ମନୁଷ୍ୟ ସଭ୍ୟତା ପାଇଁ ଉପହାର। ଏହାକୁ ହିଁ ଆଧାର କରି ସୁସ୍ଥ ସୁନ୍ଦର ସୃଷ୍ଟିର ସର୍ଜନା ଓ ପରିଚାଳନା ହୋଇଥାଏ। ମାନବର ସ୍ୱାସ୍ଥ୍ୟ, ବାସ୍ତବିକ ସୁଖ ସମୃଦ୍ଧି ପାଇଁ ସ୍ୱଚ୍ଛ ପରିବେଶଟିଏ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ସବୁଠୁ ଚାଲାକ ପ୍ରାଣୀ ମଣିଷ ତାର ଅସୀମ ଲାଳସାକୁ ଚରିତାର୍ଥ କରିବା ପାଇଁ ପ୍ରକୃତିର ଏହି ଅଙ୍ଗଗୁଡ଼ିକରେ ଯଦି କ୍ଷତି କରେ, ତେବେ ପରିବେଶର ସନ୍ତୁଳନ ବିଗିଡ଼ିଯିବ, ଆଉ ସୁଖ ସମୃଦ୍ଧି ଆଳରେ ସୃଷ୍ଟିଟି ବିନାଶ ଆଡ଼କୁ ହିଁ ଗତି କରିବ। ମଣିଷ କ୍ଷଣିକ ସୁଖ ପାଇଁ ଦୀର୍ଘସ୍ଥାୟୀ ସୁନ୍ଦର ଭବିଷ୍ୟତଟିର ସମ୍ଭାବନାକୁ ହରେଇଦେବ ସିନା। ତେଣୁ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ସଚେତନ ହେଲେ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିପାରିବ। ଶୁଦ୍ଧ ପାଣି ଓ ପବନ ପାଇଁ ଆମକୁ ପରିବେଶକୁ ସଫା ରଖିବାକୁ ହିଁ ହେବ। ସମୁଦ୍ର, ନଦୀ ଓ ନାଳର ଜଳକୁ କଳକାରଖାନା ଓ ଘରୋଇ ଆବର୍ଜନା ତଥା ପ୍ଲାଷ୍ଟିକ ଠାରୁ ମୁକ୍ତ କରିବାକୁ ହେବ। ପ୍ରାକୃତିକ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହେବା ଖୁବ୍ ଜରୁରୀ। ବୃକ୍ଷ ଛେଦନ ମଧ୍ୟ ବନ୍ଦ ହେବା ଉଚିତ। ଘର ଭିତର ଓ ଆଖପାଖ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଜମା କରିକି ରଖିବା ଉଚିତ। 2014 ଅକ୍ଟୋବର 2 ଠାରୁ ସରକାରଙ୍କର ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଚାଲିଛି। ଘର ଘର ବୁଲି ଅଳିଆ ଆବର୍ଜନା ଏକାଠି କରାହୋଇ ଉପଯୁକ୍ତ ପ୍ରଣାଳୀରେ ତାର ବିନିଯୋଗ ହେଉଛି। ସେଥିରେ

ବ୍ୟବହାର୍ଯ୍ୟ ଜିନିଷର ଦରକାର ଠାରୁ ଅଧିକ ସଂଗ୍ରହ କରିବା ନାହିଁ, ପ୍ଲାଷ୍ଟିକ ବ୍ୟବହାର କମାଇଦେବା, କପଡ଼ା ବ୍ୟାଗ୍ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡିକରେ କୁଢ଼ କୁଢ଼ ଅଇଳା ଗଦା ହୋଇପଡେ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡେ। ପୂଜା ପାର୍ବଣ ଅବସରରେ ବିଗ୍ରହ ମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକେଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡ଼ିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ, ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏଇ ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପି ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢିବାର ସଂକଳ୍ପ ନେବା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ, ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋତ୍ସାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ 2-ଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ

0: ଗତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ ମାସ 31 ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ 24 ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତଲାଠାରେ 58 ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି ଅତି ସାମାନ୍ୟ ପ୍ରକ୍ରିୟାଗତ ଭୁଲକୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରୁଥିଲେ। ଏପରିକି ଅତି ସାମାନ୍ୟ ଭୁଲର ପରିମାଣ ସ୍ୱରୂପ ମଧ୍ୟ ନାଗରିକ ତଥା ବ୍ୟବସାୟୀଙ୍କୁ ଫୌଜଦାରୀ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ବହୁ ପୁରାତନ ନିୟାମକ ବ୍ୟବସ୍ଥା ଆଧାରରେ ଆଇନରେ ଏଭଳି ପ୍ରାବଧାନ ରହିଥିଲା। ଏହି ଆଇନଗୁଡ଼ିକୁ ସନ୍ତୁଳିତ କରିବା ଏବଂ କାର୍ଯ୍ୟାନ୍ୱୟନକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଜନବିଶ୍ୱାସ ସଂଶୋଧନ ଆଇନ 2023 କାର୍ଯ୍ୟକାରୀ କରିଥିଲେ। ପୂର୍ବରୁ ଥିବା ବ୍ୟବସ୍ଥାଗୁଡ଼ିକର ବ୍ୟାପକ ସମୀକ୍ଷା ଏବଂ ବିଚାର ବିମର୍ଶ ପରେ ଏହି ଆଇନ ପ୍ରସ୍ତୁତ ହୋଇଥିଲା। ଏଥିରେ ମୁଖ୍ୟତଃ କେନ୍ଦ୍ରୀୟ ଆଇନଗୁଡ଼ିକରେ ଥିବା ସାମାନ୍ୟ ଅପରାଧ ପାଇଁ ଫୌଜଦାରୀ ଦଣ୍ଡବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା। ଏବେକାର ସଂଶୋଧନ 2026 ମାଧ୍ୟମରେ ଏ କ୍ଷେତ୍ରରେ ସଂସ୍କାରକୁ ଅଧିକ ବ୍ୟାପକ କରାଯାଇଛି। ସାମାନ୍ୟ ଉଲ୍ଲଂଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି। ଏହି ସଂଶୋଧିତ ବିଲ୍ ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ, ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା, ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା। ପ୍ରଥମ ଥର ପାଇଁ ସାମାନ୍ୟ ଭୁଲ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ, ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ। କୌଣସି ଉଲ୍ଲଂଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି। ମନୋନୀତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତ୍ୱରିତ ସମାଧାନର ବ୍ୟବସ୍ଥା ରହିଛି, ଫଳରେ କୋର୍ଟଗୁଡ଼ିକ ଉପରେ କାର୍ଯ୍ୟଭାର ହ୍ରାସ ପାଇବା ସହିତ ଏହା ଦ୍ରୁତ, ସ୍ୱଚ୍ଛ ତଥା ସନ୍ତୁଳିତ ସମାଧାନକୁ ପ୍ରୋତ୍ସାହନ ପ୍ରଦାନ କରିପାରିବ। ଦଣ୍ଡ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ, ପ୍ରାସଙ୍ଗିକ ଏବଂ ପ୍ରତିକ୍ରିୟାଶୀଳ କରିବାରେ ଏହି ସଂଶୋଧନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜନବିଶ୍ୱାସ ସଂଶୋଧନ ଆଇନରେ ରହିଥିବା କେତେକ ପ୍ରସ୍ତାବ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ। ଗୋଟିଏ ବୈଧ ଡ୍ରାଇଭିଂ ଲାଇସେନ୍ସର ସମୟସୀମା ଶେଷ ହେବା ପରେ ଗାଡ଼ି ଚାଳକ ଦଣ୍ଡବିଧି ଆଇନ ପରିସର ମଧ୍ୟକୁ ଆସିଥାଏ, କିନ୍ତୁ ଏହି ସଂଶୋଧନ ଫଳରେ ସମୟସୀମା ଶେଷ ହେବା ପରେ ଲାଇସେନ୍ସର ନବୀକରଣ ପାଇଁ ଚାଳକଙ୍କ ପାଖରେ ଅତିରିକ୍ତ 30 ଦିନର ମହଲତ ରହିବ। ଏହି ସମୟସୀମା ମଧ୍ୟରେ ଲାଇସେନ୍ସଟି ବୈଧ ରହିବା ସହିତ ନବୀକରଣକୁ ପ୍ରୋତ୍ସାହନ ପ୍ରଦାନ କରିବ। ସେହିଭଳି ରେଳବାଇ ଆଇନ 1998 ଅଧୀନରେ ଅନ୍ୟ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସ୍ଥାନ ଖାଲି କରିବାକୁ ମନା କରିବା ଫୌଜଦାରୀ ଦଣ୍ଡବିଧି ମଧ୍ୟରେ ଆସୁଥିଲା। ଏବେ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ସହ ଏହାର ସମାଧାନ ପ୍ରସ୍ତାବ ରହିଛି, ଫଳରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପ୍ରତି ବଦଳରେ ପ୍ରଶାସନିକ ଭାବରେ ଏହାର ସମାଧାନ ହୋଇପାରିବ। ଡାକ୍ତରଖାନା ପଞ୍ଜୀକରଣ ଆଇନ 2010 କେତେକ ସାମାନ୍ୟ ତ୍ରୁଟି ପାଇଁ ମଧ୍ୟ ଅନୁଷ୍ଠାନକୁ ଫୌଜଦାରୀ ମାମଲାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏବେ ସେହିସବୁ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ଦେୱାନୀ ଦଣ୍ଡ ପ୍ରଦାନର ପ୍ରସ୍ତାବ ରହିଛି, ଫଳରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏଭଳି ପରିସ୍ଥିତିକୁ ସହଜ ଉପାୟରେ ମୁକାବିଲା କରିବା ସହିତ ସେବା ପ୍ରଦାନରେ ଅଧିକ ପ୍ରୋତ୍ସାହିତ ହେବେ। କୋର୍ଟ ଫି ଆଇନ 1870 ଅନୁଯାୟୀ ଅନଧିକୃତ ଭାବେ ଷ୍ଟାମ୍ପ ପେପରର ବିକ୍ରୟ ପାଇଁ ଜରିମାନା ସହିତ 6 ମାସର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଥିଲା। ତେବେ ବର୍ତ୍ତମାନର ସଂଶୋଧନ ଦ୍ୱାରା ଏହାକୁ କେବଳ ଆର୍ଥିକ ଦଣ୍ଡରେ ପରିବର୍ତ୍ତିତ କରାଯାଇଛି। ଏଭଳି ଭାବେ ସମୀକ୍ଷା କଲେ ସାମାନ୍ୟ ଅପରାଧଗୁଡ଼ିକ କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ, ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ। ଜନବିଶ୍ୱାସ ସଂଶୋଧନ ବିଲ୍ 2026 23 ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79 କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି। 717 ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବା ବେଳେ ଜୀବନଧାରଣ ସହଜତାରେ ଉନ୍ନତି ପାଇଁ 67 ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ।
3: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଓଡ଼ିଆ ଆଲବମ୍ ଗୀତ, ବିଶ୍ୱମ୍ବର ସାବତଙ୍କ ସଙ୍ଗୀତ ଏବଂ ନିଜାମଙ୍କ ଲେଖାରୁ। ପ୍ରଥମେ ଶୁଣନ୍ତୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରୁ ଗୀତ।

0: ଶେଷ ହେଲା ଓଡ଼ିଆ ଆଲବମ୍ ଗୀତ। ଶିଳ୍ପୀ ଥିଲେ ମହମ୍ମଦ ଅଜିଜ, ଅନୁସୂୟା ନାଥ ଏବଂ ସୋହମ। ଗୀତ ଲେଖିଥିଲେ ନିଜାମ ଏବଂ ସଙ୍ଗୀତର ରୂପକାର ଥିଲେ ବିଶ୍ୱମ୍ବର ସାବତ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ସନ୍ଧ୍ୟା 7:15।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଷୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ ଏବଂ US ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜେମିସନ୍ ଗ୍ରୀର୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ 3 ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ 7 February ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସାଡର ଗ୍ରୀନ୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସାଡର ଗ୍ରୀନ୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷ କରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ 12 ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର $60 ବିଲିୟନ ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ December ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ, ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ NHAIର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ 595 ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି NHAI କାର୍ଯ୍ୟ କରୁଛି। ଏଥିଲାଗି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି NHAI ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଙ୍ଗ୍ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଷୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ NDRF, ପୁଲିସ, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ 99 ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୀତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ ବିଭାଗ ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ UAE ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ ମହମ୍ମଦ ଇବ୍ରାହିମ ଆଲମାର ଜୁକି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। US ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରିଗ୍ ଗୁଏସ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମିୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବିରେ ଆଜି କାନାଡ଼ାର ଭ୍ୟାଙ୍କୁଭରଠାରେ କାନାଡ଼ା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 सुधा भारत रूस मध्यरे द्विपक्षीय वाणिज्य कारबार 100 बिलियन डॉलर लक्ष्य धार्य क्रेमलिन मुखपात्रों को सूचना जातीय राजपथर जबरदखल एवं बेआईन पार्किंग उच्छेद लगे कार्यानुष्ठान त्वरान्वित करने नहीं भारतीय जातीय राजपथ प्राधिकरण निष्पत्ति एवं यूएस ओपन सुपर 300 बैडमिंटन टूर्नामेंटर द्वितीय पर्याय को उन्नीत हेले भारतीय महिला डबल्स जोड़ी संवाद शेष होगा।
2: आकाशवाणी कटक जिला हालचाल शुणु बौद्ध जिला संपर्क
3: सुदूर सदर अपहंच अंचल स्वर उत्सव महोत्सव सभा समिति समारोह प्रगति दुर्गति एवं संगतिर अभिव्यक्ति को नहीं आंचलिक संवाद विभाग पक्षर प्रस्तुत करुचु जिला हालचाल। आज जिला हालचाल शुणु बौद्ध जिला संपर्क तथ्य देखते आम बौद्ध संवाददाता संपत कुमार अग्रवाल उपस्थापन मु महेश्वर साहू। केन्द्र सरकार 12 वर्ष एवं राज्य सरकार 2 वर्षर सफलता को नहीं बौद्ध जिले में विकासर धारा ओडिशा सारा कार्यक्रम आयोजित होउछि। राज्य वाणिज्य और परिवहन तथा इस्पात और खनि मंत्री विभूति भूषण जेना बौद्ध गस्तरे आसी जिलार विकास चित्र उपस्थापन करिसेंति। जिलापालंक सद्भावना सभागृह आयोजित सांबादिक सम्मेलन रे से कहिथिले जे नूतन मॉडल बस स्टैंड और जिला मुख्य चिकित्सालय नूतन कोठा निर्माण संपूर्ण होइछि। एथिसह 26 सड़क और 12 सेतु निर्माण करा जायछि। पीएम किसान और सीएम किसान योजनारे हजार हजार चाषी उपकृत होता बेले गत खरीफ ऋतु में 20,72,000 क्विंटल धान क्रय करा जायथिबा से सूचना देथिले।
4: आमे विकास रो विभिन्न माइल खुंट को छुईचु से कोरोना समय रो समस्त को टीका देकर विश्व बंधु हवा ठारू आरंभ करकरी एआई समिट हवा भारत रे एवं जो भली भाव तैल संकट समय मध्य स्ट्राटेजिकली मैनेज करवा नरेन्द्र मोदी जो दूरदृष्टि संपन्न नीति जो माननीय मुख्यमंत्री नीति जो चारि वर्ग अन्नदाता गरीब महिला युवक विकास रे देशर विकास से अनुजाई ताकू आखि आगे रखिकी जो भाई भाव योजना प्रणयन करछन्ती कार्यान्वयन करछन्ती तार सफलतार मु कथा रखिबाकू आसिथिलि बौद्ध जिले रे एवं बौद्ध जिले रे जो भाई भाव मध्य विकास मध्य छुईंची स्वास्थ्य क्षेत्र जो भाई भाव 138 कोटी टंका व्यय रहितबा आमे आउ अल्प दिन पर से जिला मुख्य चिकित्सालय को लोकार्पित करिबु एवं जिले रे आईडीएसपी कार्यक्रम रे रोग सर्वेक्षण कार्यक्रम मध्य भारत रे प्रथम हेबा ए गोटे गौरवर कथा अछि एवं प्रत्येक क्षेत्र में जो भी माननीय मुख्यमंत्री ये मसठू 114,000 लोक को मसक 10 किलो चावल देवे मुख्यमंत्री अन्नपूर्णा योजन गरीब कल्याण योजना ये हूँ मुख्यमंत्री मानवीय समावेशी विकास गोटे उदाहरण एवं सब क्षेत्र में आज ओडिशा भारत बर्षर जमी छुई ग्रोथ इंजिन रूपे उभाई से भाव बौद्ध जिला मध्य विकास रास्ते चल।
3: अंतर्जातीय योग दिवस अवसर में बौद्ध जिला प्रशासन क्रीड़ा और युव सेवा विभाग एवं योग महोत्सव समिति ओडिशार मिलित आनुकूल्य जिला स्तरीय योग दिवस स्थानीय स्टेडियम रे पालित होइछि। जिलापाल विभूति भूषण नायकंक सभापतित्व रे आयोजित समारोह रे बौद्ध विधायक तथा सरकारी दलर मुख्य सचेतक सरोज कुमार प्रधान मुख्य अतिथि एवं जिला आरक्षी अधीक्षक कुलदीप मीना सम्मानित अतिथि भाव जोग देथिले। योगगुरु देवाशीष पुरोहित योगाभ्यास करिबा सह योग सम्बन्धीय शपथ पाठ कराइथिले। बौद्ध सहर रे श्रीजगन्नाथ महाप्रभु गुंडीचा रथयात्रा जुलाई 16 तारीख एवं बाहुडा यात्रा जुलाई 24 तारीख में अनुष्ठित हेबो। यार सुपरिचालना पई जिलापाल विभूति भूषण नायकंक सभापतित्व रे जिला स्तरीय प्रस्तुति बैठक होइथिला। बैठक रे रथ मरामती देवनीति आईन श्रृंखला पानीय जल स्वास्थ्य सेवा आलोकीकरण और सांस्कृतिक कार्यक्रम समेत विभिन्न विषय रे आलोचना होइथिला। रथयात्रा को शांतिपूर्ण और श्रृंखलित भाव संपन्न करने को जिलापाल आह्वान देते। बौद्ध जिला स्तरीय शिशु और किशोर श्रमिक निराकरण सचेतनता बैठक जिलापाल विभूति भूषण नायकों अध्यक्षतार अनुष्ठित होइछि। शिशु श्रमिक प्रथार निराकरण एवं शिशु सुरक्षा पई समस्त विभाग मध्य समन्वय वृद्धि उपरे गुरुत्व दिया जाइतिला। बैठक में विभिन्न विभाग प्रतिनिधि माने शिशु श्रमिकों चिन्हट उद्धार और पुनर्वास संपर्क में आलोचना करथिले। ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28 ବିଭାଗରେ ମୋଟ 153 ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର କୃଷକ, କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ।

0: ମାଧିଆ ଭାଇ ଜୁହାର।
1: ଜୁହାରି ଜୁହାରି, ଏ ସଞ୍ଜୁ ନାନୀ, ଏ ଏବେ ଦେଖୁଛି ଆମ ତିର୍ଲା ଗୁଡ଼ାକ ଏ ସଞ୍ଜବେଳକୁ ମଧ୍ୟ ଘରୁ ଗୋଡ଼ କାଢ଼ିଲେଣି। ଏ ଘରେ କିଛି ଅଶାନ୍ତି ନାହିଁ ତ?
0: ନାଇଁ ନାଇଁ ଭାଇ, ଭଗବାନଙ୍କ କୃପାରୁ କିଛି ଅଶାନ୍ତି ନାହିଁ। ଏଇ ବୈଠକ ଘର ଆଡ଼େ ଟିକେ ବୁଲି ଆସିଲି। ମନଟା ଆପଣଙ୍କର ଟିକେ କେମିତି ଅଲଗା ଅଲଗା ଲାଗୁଛି, କ'ଣ ମନ ଭଲ ନାହିଁ ଭାଇ?
1: ଏ ଅଲଗା ରହିବନି କାହିଁକି, ପାଣିପାଗ ବାଲା ଆମକୁ ସୂଚନା ଦେଉଛନ୍ତି ଏଇ ବର୍ଷା ହବ, ଏଇ ବର୍ଷା ହବ। ହେ ମେଘ ମଧ୍ୟ ଆକାଶରେ ଢାଙ୍କି ରହୁଛି, ହେଲେ ବର୍ଷା ନାହିଁ। ଆଷାଢ଼ ମାସ ବେଳକୁ ଯଦିଓ ରୁଆପୋତା କାମ ଆମର ଆରମ୍ଭ ହେଇଯିବା କଥା, ସେତକ ମଧ୍ୟ ହେଇପାରୁନି। ଆଉ ଏଇ ଚିନ୍ତାରେ ପା ଟିକେ ମନ ଭଲ ନାହିଁ ଆଉ।
0: ହଁ ଭାଇ, ଦେଖୁଛି ବୁନ୍ଦାଏ ବର୍ଷା ପଡୁଛି, ତାପରେ ଆଉ ବର୍ଷାର ନାଁ ନାହିଁ। ଏମିତି ଯଦି ବର୍ଷା ହବ ତାହେଲେ ଚାଷବାସ କେମିତି ହବ ଏଥର ଭାଇ?
1: ଖାଲି ଆମ ଅଞ୍ଚଳ କଥା କହିବି ନା ଏ ରାଇଜ କଥା କହିବି?
0: ଏ ରାଇଜ କଥା ଭାଇ, ରାଇଜ କଥା, କୁଆଡେ ବର୍ଷା ନାହିଁ, ଖାଲି କ'ଣ ଆମ ଅଞ୍ଚଳରେ କହୁଛ ଭାଇ?
1: ଏ ସତ କଥା ମ, ଗତକାଲି ସେମିତି ଗୋଟେ ବାହାଘର ଭୋଜି ପାଇଁ ଏ ଯାଇଥିଲି ଆମର ବାରିପଦା ଆଡେ।
0: ହଁ ହଁ ଭାଇ,
1: ଏ ଭାବିଥିଲି ଯୋଉ ପାହାଡ଼ିଆ ଅଞ୍ଚଳ,
0: ହଁ
1: ଆଗରୁ ଶୁଣିଛି ପାହାଡ଼ିଆ ଅଞ୍ଚଳରେ ଭଲ ବର୍ଷା ହୁଏ, ହେଲେ ଶିଉଳିପାଳ ଜଙ୍ଗଲରେ ସେଇ ଅଞ୍ଚଳ ପା ଶୁଖିଲା। ସେଠି ବି ବର୍ତ୍ତମାନ ସରକାର ଯୋଉ ଟ୍ରାକ୍ଟର କିମ୍ବା ଲଙ୍ଗଳ କ୍ଷେତରେ ଯାଇ ନାହିଁ, ତଳି କେବେ ପଡିବ କେବେ ପୁଣି ଚାଷ ହବ ଏ ଦେଖିଲା ବେଳକୁ ଦୁଃଖ ଲାଗୁଥାଏ।
0: ଚାଷୀ ଭାଇ ମୁଣ୍ଡରେ ଚିନ୍ତା ନିହାତି, କାହିଁକି ନା ଚାଷ ଉପରେ ଚାଷୀ ଭାଇ ନିର୍ଭର କରେ।
1: ହଁ,
0: ଆଉ ଯଦି ଚାଷ ଟିକେ ନହେଲା ନିଜେ ଚଳିବ କେମିତି, ଆଉ ଅନ୍ୟମାନଙ୍କୁ ଆହାର
1: ଦବ କେମିତି? ତା ଛଡା ଦେଖ ଆମ ଓଡ଼ିଶା ରାଇଜ ପ୍ରାୟତଃ ଆମର ମୌସୁମୀ ବର୍ଷା ଉପରେ ଧାନ ଚାଷ ନିର୍ଭର କରେ, ସେଥିପାଇଁ ସବୁ ଚାଷୀ ଅନେଇ ବସିଛନ୍ତି। ଯଦି ଭଲ ମୁନ୍ଦାଏ ବର୍ଷା ହେଲା ତାହେଲେ ତାଙ୍କ ଜମି ଯାହା ଟିକେ ଉଠିଆ କରିବା ପାଇଁ ସେମାନେ ସଜବାଜ ହେବେ। ଅବଶ୍ୟ ମଝିରେ ମଝିରେ ଯେଉଁ ଆମର ବେଡ଼ା ଜମି ଯେଉଁଠି କିଛି କିଛି ପାଣି ଲାଗିଛି, ସେଇ ଅଞ୍ଚଳର ଚାଷୀ ଭାଇମାନେ ତାଙ୍କ ତଳି ଉତାରି ସାରିଲେଣି, ହେଲେ ତଳି ଯଦି ବଢ଼ିଗଲା ଇଆଡ଼େ ଯଦି ବର୍ଷା ନାହିଁ, ସେ ତଳି ନେଇକି ପୁଣି କ'ଣ କରାଯିବ ସିଆଡ଼େ ମଧ୍ୟ ଗୋଟେ ଚିନ୍ତା ରହୁଛି।
0: ହଁ ଭାଇ, ପୁରା ବର୍ଷା ଉପରେ ଆମେ ନିର୍ଭରଶୀଳ। ବର୍ଷା ଯଦି ଟିକେ ଭଲ ହେଲା ଚାଷୀ ଭାଇର ମନ ଖୁସି, ଚାଷବାସ ଭଲ ହେବ। ଆଉ ଯଦି ବର୍ଷା ନହେଲା ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସିବ, ଆଉ କ'ଣ କରିବ?
1: ସାର ହବ ଇଏ ପୁଣି ଯୋଉ ପାଣିପାଗ ବାଲା,
0: ହଁ
1: ଏ ବର୍ଷ କ'ଣ ଗୋଟେ ସୂଚନା ଦେଇଛନ୍ତି, କ'ଣ ଏଲ୍ ନିନୋ ଆସୁଛି?
0: ଏ ଏଲ୍ ନିନୋ କଥା କ'ଣ ଭାଇ ମୁଣ୍ଡରେ ଚିନ୍ତା ହେଲାଣି? ଖାଲି କ'ଣ ଆମେ ଚିନ୍ତା କରୁଛନ୍ତି, ସାରା ପୃଥିବୀ ଭାଇ ଚିନ୍ତା କରୁଛି। କାହିଁକି କହିଲେ, କ'ଣ ଏଇ ଏଲ୍ନିନୋ ପ୍ରଭାବରେ ମୌସୁମୀ ପଛୁଆ ହେବ, ବର୍ଷା ହେବନି, ମରୁଡ଼ି ପଡ଼ିବ, ସାରା ବିଶ୍ୱ ଏଥିପାଇଁ ଚିନ୍ତାରେ ଅଛି ଭାଇ। ଆଉ କ'ଣ କରିବା, ଦେଖୁଛ ତ ପାଣିପାଗ କଥା,
1: ତାରି ରୂପ ପାଇଁ ତ ବର୍ତ୍ତମାନ ସରିକି ବଡ଼ ବର୍ଷା ଆମ ଅଞ୍ଚଳରେ ହେଇପାରି ନାହିଁ। ଆଉ ବଡ଼ ବର୍ଷା ହେଲେ ତେଣିକି ଚାଷୀ ପୁଅ ମୁହଁରେ ଟିକେ ହସ ଫୁଟନ୍ତା, ସେତକ ହେଇପାରୁନି।
0: ଖାଲି ଆଶା ରଖିବା କଥା, ବର୍ଷା ଟିକେ ଭଲ ହଉ, ଚାଷ ଟିକେ ଭଲ ହଉ, ଲୋକମାନଙ୍କ ମୁହଁକୁ ଆହାର ଯାଉ।
1: ହେଲେ ଚାଷୀ ତ ଅନ୍ଧ, ଆଗକୁ ବର୍ଷା ହବ କି ନ ହବ ସେ କଥାକୁ ଆମେ ଏତେ ଗୁରୁତ୍ୱ ଦେଉନା। ଯେତେବେଳେ ଆମର ଯାହା କର୍ମ ସେଇ କର୍ମ ଚାଷୀ ନିଶ୍ଚୟ କରି ଚାଲିବ, ହେଲେ ମୌସୁମୀ ବର୍ଷା ଇଏ ଏତେ ଆମକୁ ହତାଦର କରିଦେବ ଏ ଆଶା ନଥିଲା।
0: ଆଉ କ'ଣ କରିବା ଭାଇ, ମୌସୁମୀରେ ବି ବର୍ଷା ହଉନି, ଯୋଉ ସମୟରେ ବର୍ଷା ହବା କଥା ସେ ସମୟରେ ବର୍ଷା ହଉନି।
1: ସେଥିପାଇଁ ଚାଷୀ ଭାଇମାନଙ୍କୁ ଆମେ କହି ରଖିବା, ଯେହେତୁ ପାଣିପାଗ ବାଲା ଆମକୁ ସୂଚନା ଦେଇ ସାରିଛନ୍ତି ଏ ବର୍ଷ ପର୍ଯ୍ୟାପ୍ତ ବର୍ଷା ହେବ ନାହିଁ, ସେଥିପାଇଁ ଚାଷୀ ଭାଇମାନେ ଧାନ ଚାଷ ଉପରେ ପ୍ରାଧାନ୍ୟ ନ ଦେଇକି ବରଂ ପନିପରିବା ଚାଷ, ଯେଉଁଥିରେ ଆମର ବେଶୀ ପାଣିର ଆବଶ୍ୟକତା ନାହିଁ, ସେମିତି କରି ଆମର ଭରଣାକୁ ମେଣ୍ଟନ କରିବା। ଆଉ ପନିପରିବା ଚାଷରେ କେମିତି ଆମ ଅଣ୍ଟିକୁ ଭଲ ଦୁଇ ପଇସା ଆସେ ପ୍ରାୟତଃ ସବୁ ଚାଷୀ ଭାଇମାନେ ଜାଣିଛନ୍ତି।
0: ଏ ତ ପନିପରିବା ଚାଷ କହିଲେ କମ୍ ପାଣି ଯୋଉ ପନିପରିବା ପାଇଁ ଦରକାର କରିବା। ଆଉ ଗୋଟେ ଭାଇ ମୋ ମୁଣ୍ଡକୁ ଆସୁଛି, ମାଣ୍ଡିଆ, ମାଣ୍ଡିଆଟା ଆମର ମାନେ ପାଣି ଦରକାର ନାହିଁ କହିଲେ ବି କିଛି ଭୁଲ ହବ।
1: ମରୁଡ଼ି ସହଣୀ ଶକ୍ତି ମାଣ୍ଡିଆର ଅଛି, ସେଥିପାଇଁ ଆମ କୃଷିଭିତ୍ ମାନେ ତିନି ଚାରି ବର୍ଷ ହେଲାଣି ସେଇଟାକୁ ଶ୍ରୀଅର୍ଣ୍ଣ କହିକି ଆମ ଅଞ୍ଚଳ କାହିଁକି ସମଗ୍ର ଓଡ଼ିଶାବାସୀଙ୍କୁ ଏଇ ଚାଷ କରିବା ପାଇଁ ପରାମର୍ଶ ଦେଉଛନ୍ତି।
0: ହଁ, ମାଣ୍ଡିଆ ଚାଷଟି ଆମର ଯେକୌଣସି ଜମିରେ ହେଇପାରିବ, ପାଣି ଏଥିପାଇଁ ଦରକାର ନାହିଁ, ଯେମିତି ସେମିତି ଚାଷ କରିଦେଲେ ମଧ୍ୟ ଉତ୍ପାଦନ ଭଲ ହବ। ଆଉ ଯୋଉ କଥା ଭାଇ ଆମେ ସବୁଆଡ଼େ ଶୁଣୁଛନ୍ତି, ଆମେ ନିଜେ ବି ଅନୁଭବ କରୁଛନ୍ତି, ମାଣ୍ଡିଆ ହେଉଛି ମହୋଷଧି, ପ୍ରତ୍ୟେକ ଘରେ ମାଣ୍ଡିଆ କିଛି ନା କିଛି ଖାଇବା ସମସ୍ତଙ୍କ ପାଇଁ ଜରୁରୀ, ନା କ'ଣ ଭାଇ?
1: ହଁ, ବର୍ତ୍ତମାନ ସମୟରେ ଦେଖ ଆମ ଲୋକଙ୍କ ଅଣ୍ଟିରେ ଦୁଇ ପଇସା

0: ସମସ୍ତେ ମୁଣ୍ଡଉଛନ୍ତି ନା ଆଉ କଣ କହୁନ ଭାଇ?
1: ବର୍ତ୍ତମାନ ସମୟରେ ଆମର ତିରିଲା ମାନେ ଶିଳରେ ମସଲା ନ ବଟିବାର କାରଣ ହେଲା ସମସ୍ତେ ଦିଅର ପାଠ ପଢିଗଲେଣି ଆଉ ଭାରି କାମକୁ ଏତେ ପସନ୍ଦ କରୁନାହାନ୍ତି। ଯଦି ଯନ୍ତ୍ରପାତି ଆମର ସେଇ କାମକୁ ସୁରୁଖୁରୁରେ ଆରାମରେ କରିଦଉଛି, ଆମେ ଶିଳରେ ମସଲା ବାଟିବା ପାଇଁ ଯିବୁ କାହିଁକି? ଏମିତି ଅନେକ କାମକୁ ଯଦି ଆମର ଯନ୍ତ୍ରପାତି ଯୋଉ ମେସିନ କରିଦଉଛି କିନ୍ତୁ ଇଆଡ଼େ ଆମ ଦେହ ଅଳସୁଆ ହେଇଯାଉଛି, ସେଇଥିପାଇଁ ତ ନାନା ପ୍ରକାର ରୋଗ।
0: ସେଇଥିପାଇଁ ବିଲ ବାଡ଼ିରେ ଟିକେ କ୍ଷତି ବାଡ଼ି କଲେ ଘର ବାଡ଼ିରେ କିଛି ନା କିଛି ଲଗେଇଲେ ଆମର ଗୋଟେ ପ୍ରକାର ଶାରୀରିକ ବ୍ୟାୟାମ ବି ହେଲା,
1: ସେତକ ନିହାତି ଦରକାର। କାହିଁକି ନା ଏଇ ନିକଟରେ ଆମେ ଯୋଉ ଯୋଗ ଦିବସ ପାଳନ କଲେ ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମର ଅନ୍ତତଃ ଦେହ ଭିତରେ ଯେତେଗୁଡ଼େ ଯନ୍ତ୍ରପାତି ଅଛି ସେଇଟାକୁ ଯଦି ସଚଳ କରିବା ପାଇଁ ଆମେ ଚାହୁଁଛନ୍ତି କିଛି କିଛି ପରିଶ୍ରମ କରିବା ନିହାତି ଦରକାର। ଆଉ ଯେଉଁମାନଙ୍କର ଟିକେ ବଳ ବୟସ ଗଲାଣି ସେମାନେ ତ ପରିଶ୍ରମ କରିପାରିବେନି, ଏଇ ଯୋଗ ମାଧ୍ୟମରେ ତାଙ୍କ ଦେହ ଭିତରେ ଚଳଚଞ୍ଚଳ ରଖିଲେ ତାଙ୍କ ଦେହ ସୁସ୍ଥ ରହିବ।
0: ସେଇଟା ସମସ୍ତେ ଆମେ ହୃଦୟଙ୍ଗମ କରିଲେ ଯାଇ ହବ ଯେ ଆମେ କିଛି ନା କିଛି ବ୍ୟାୟାମ କରିବା, ପ୍ରତିଦିନ ଯୋଗ କରିବା, ତେବେ ଯାଇକି ଖାଲି ଯେ ଶାରୀରିକ ସ୍ତରରେ ନୁହେଁ ମାନସିକ ସ୍ତରରେ ମଧ୍ୟ ଭାଇ ଆମେ ସବୁ
1: ସୁସ୍ଥ ରହିପାରିବା। ଆଉ ଏ ଦେହ ରୂପକ ଯନ୍ତ୍ର ଯେପର୍ଯ୍ୟନ୍ତ ଆମେ ତାକୁ ଚଲଉଛେ ସେ ଠିକ୍ ଠାକ୍ ଚାଲିଥିବ, ଆଉ ସବୁକିଛି ଠିକ୍ ଠାକ୍ ଥାଇକି ଯଦି ଆମେ ବସି ରହିଲେ ଏ ଯନ୍ତ୍ର ବି ଭିତରେ ଭିତରେ ଅକାମୀ ହେଇଯିବ।
0: ହଁ ଭାଇ ପୁରାପୁରି ଠିକ୍ କହିଲ, ଆମକୁ ସେଥିପାଇଁ ଆମର ଯନ୍ତ୍ରପାତି ସବୁ ଠିକ୍ ରଖିବାକୁ ହେଲେ, ଶରୀରକୁ ଠିକ୍ ରଖିବାକୁ ହେଲେ ସବୁବେଳେ ଆମକୁ କର୍ମଚଞ୍ଚଳ ରହିବାକୁ ପଡିବ
1: ନିହାତି ନିହାତି। ତେବେ ୟା ପୂର୍ବରୁ ଆମର କଥା ଉଠୁଥିଲା ଯୋଉ ଏଲ୍ ନିନୋ, ଇଏ ତ ଫି ବର୍ଷ ଆସେ ନାହିଁ, ୟାରି ଯୋଗୁଁ ପ୍ରାୟତଃ ପୃଥିବୀରେ ଆମର ଯୋଉ ମରୁଡ଼ି ଅକାଳ ସେଇଟା ଦେଖା ଦିଏ। ଆଉ ୟାର ମୁଖ୍ୟ କାରଣ ଯେ ଗଛପତ୍ର ଦିନକୁ ଦିନ ଏଇ ଯେ ପୃଥିବୀ ପୃଷ୍ଠରୁ କମିଯିବା,
0: ସିଏ ଗୋଟେ ବଡ଼ ଚିନ୍ତାର କାରଣ ହେଇଛି। କାହିଁକି ନା ଭାଇ ଦେଖ, ଏଇ ଯୋଉ ଆଧୁନିକରଣ ନାଁରେ ଯୋଉ ରାସ୍ତା ତିଆରି ହବ, ବିଲ୍ଡିଂ ତିଆରି ହବ, ଅଟ୍ଟାଳିକା ତିଆରି ହବ, ସେଇଥିପାଇଁ କେତେ କେତେ ହଜାର ହଜାର ଗଛ କାଟି ଦିଆଯାଉଛି। ସେ ଗଛ ଗୁଡ଼ିକ କ'ଣ ଭରଣ ପୋଷଣ ସାଙ୍ଗେ ସାଙ୍ଗେ ହେଇପାରିବ?
1: ନା ନା ନା, ଇଏ ରାସ୍ତା କଡ଼ରେ ଯୋଉ ଗଛ ଲାଗିଛି କାଳେ ସେଗୁଡ଼ାକ ରାଜା ଅମଳରେ ହେଇଥିଲା, ମାନେ ରାଜାଙ୍କର ଶାସନ ଥିଲା, ମୁଁ ଯଦି ଗଛଟିକୁ ନଷ୍ଟ କରିଦେବି ରାଜା ମୋ ମୁଣ୍ଡ କାଟ କରିଦେବେ, ଏଇ ଭଳି ଲୋକଙ୍କ ଭିତରେ ଥିଲା ବୋଲି ସେଇ ଗଛ ବଞ୍ଚି ରହିଛି ଏପର୍ଯ୍ୟନ୍ତ, ଯିଏକି ରାସ୍ତାରେ ଗଲାବେଳକୁ ଆମକୁ ଛାୟା ପ୍ରଦାନ କରୁଛନ୍ତି।
0: କିଛି ନହେଲେ ଗଛ ତ ଛାୟା ପ୍ରଦାନ କରୁଛି, ଆଉ ତ ଗଛର ଉପକାରିତା ଅନେକ। ଆମେ ଛୋଟ ବେଳୁ ପଢିଛନ୍ତି, ଆମେ ଛୁଆଙ୍କୁ ମଧ୍ୟ ଏବେ ପଢଉଛନ୍ତି, ଫଳ ଦଉଛି, ଫୁଲ ଦଉଛି, ଆମକୁ ବିଭିନ୍ନ ପ୍ରକାର ଔଷଧୀୟ ଗଛ କେତେ ଔଷଧ ଦଉଛି କହୁନ ଭାଇ।
1: ସେଥିପାଇଁ ଆମେ ଯଦି ଗୋଟେ ସୁସ୍ଥ ବାତାବରଣରେ ବଞ୍ଚିବା ପାଇଁ ଚାହିଁବା ତାହେଲେ ଆମ ଚାରିପାଖରେ ବର୍ତ୍ତମାନ ବି ସମୟ ଅଛି, ଏତେ ସମୟ ଗଡ଼ି ଯାଇ ନାହିଁ, ମାନେ ଖୋଲା ଜାଗା ମାନଙ୍କରେ ଆମେ ପର୍ଯ୍ୟାପ୍ତ ଗଛ ଲଗେଇବା, ଆମ ଚାରିପାଖକୁ ପାରୁ ପର୍ଯ୍ୟନ୍ତ ଆମେ ଟିକେ ସଫା ରଖିବା,
0: ସଫା ରଖିବା। ଏଇ ଦେଖ ଭାଇ ବର୍ଷା ହେଇଗଲାଣି, ଏ ମଶା କାମୁଡୁଛନ୍ତି ନା ନାଇଁ ମତେ କୁହ।
1: ତମେ ସିନା ଜାଣିପାରୁନ ସବୁଆଡେ ଘୋଡ଼େଇ ହେଇଛ ବୋଲି, ହେଲେ ଯାହା ମଶା କାମୁଡ଼ ସେଟା ମୁଁ ଜାଣୁଛି ନା।
0: ହଁ ଭାଇ, ଝୁଣା ଧୂଆଁ ଟିକେ ଦିଆ ହେଇଛି ବୋଲି ମଶା ଟିକେ ଦୂରକୁ ପଳେଇଛନ୍ତି,
1: ସେ ଧୂଆଁ ବାସନାକୁ ମଶା ଆଉ ଖାତିର କରୁନାହାନ୍ତି ବୋ।
0: ଆଉ ଏ ଯୋଉ ମାଛି,
1: ହଁ ଦିନବେଳା ମାଛି ପଣସ ଆମ୍ବ ପାଚିଲେ ଏ ତାଙ୍କ ଯେମିତି ତୁମେ ନିମନ୍ତ୍ରଣ କରିକି ଘରକୁ ଡାକିଛ,
0: ମାଛି ମାନଙ୍କର ଉପଦ୍ରବ ବଢିଲାଣି ଏଇ ସମୟରେ, ଟିକେ ଆମର ମ୍ୟାଲେରିଆ ହବ, ଚିକନଗୁନିଆ ହବ, ଡେଙ୍ଗୁ ହବ, ମାଛି ବସିଥିବା ଖାଇବା ଖାଇଲେ ତ ନ କହିଲେ ଭଲ, ଝାଡ଼ା ବାନ୍ତି ସବୁ ହେବ। ତେଣୁ ଟିକିଏ ଆମକୁ ସଫା ସୁତୁରା ରଖିବାକୁ ପଡିବ, ଆମ ଚାରିପାଖକୁ ଆମେ ନିହାତି ସଫା ସୁତୁରା ରଖିବା, ନହେଲେ ଆମେ ରୋଗ ମୁଣ୍ଡେଇବା।
1: ତେବେ ଠାକୁରେ ସେ ହେଲେ ବଡ ଲୋକ, ସେ ଯଦି ଚାହିଁବେ ରଖିବେ ନହେଲେ ତାରିବେ, ସେଇ ଠାକୁରଙ୍କ ନାଁ ଟିକେ କାର୍ଯ୍ୟକ୍ରମରେ ଶୁଣିନେବା, ତାପରେ ପେଟ ପାଟଣା କଣ ଟିକେ ଆଲୋଚନା କରିବା ଆଉ।

0: ଶିଳ୍ପୀମାନଙ୍କୁ ଆମେ ଧନ୍ୟବାଦ ଦେବା।
1: ତେବେ ଏଥର ପେଟ ପାଟଣା କଥା, ହେଲେ ପେଟ ପାଟଣା କଥା କ'ଣ କହିବା, ଆରମ୍ଭରୁ ଯେମିତି କଥା ହଉଥିଲେ ଏ ବର୍ଷ ଏଲ୍ ନିନୋ ପାଇଁ ଆମ ଅଞ୍ଚଳରେ କିମ୍ବା ସମଗ୍ର ପୃଥିବୀରେ ଭଲ ବର୍ଷା ହେବାର ଏତେ ଆଶଙ୍କା ନାହିଁ।
0: ଦୁର୍ବଳ ମୌସୁମୀ,
1: ହଁ ଦୁର୍ବଳ ମୌସୁମୀ, ଅଳ୍ପ ବର୍ଷା ହେବ ବୋଲି ମଧ୍ୟ ଆମର ପାଣିପାଗ ବାଲା ସୂଚନା ଦେଉଛନ୍ତି। ଏତିକି ବେଳକୁ ଯାହା ବି ଆମେ ପାଣି ପାଉଛେ ସେଇ ପାଣିକୁ ବ୍ୟବହାର କରିକି ଧାନ ଚାଷ ତ ନିଶ୍ଚୟ କରିବା। ଆଉ ଚାଷୀ ଭାଇମାନେ ଅଭିଜ୍ଞତାରୁ ଜାଣିସାରିଥିବେ ଯେଉଁ କ୍ଷେତ୍ରରେ ଆମେ ବାରମ୍ବାର ସାର ପ୍ରୟୋଗ କରୁଛନ୍ତି, ମାଟି ଏକ ପ୍ରକାର ଆମର ସିଠା ହେଇଯାଇଛି, ସେଠି ଗତ ବର୍ଷ ଯାହା ସାର ଦେଇଥିଲେ ତାଠୁ ଆଉ ଦୁଇ ମୁଠା ଅଧିକ ନ ଦେଲେ ସିଏ ଆମକୁ ଭଲ ଫଳ ଦେବ ନାହିଁ। କିନ୍ତୁ କ୍ଷେତ ପାଇଁ ଖତ, ଅର୍ଥାତ୍ ଯେଉଁ ଚାଷୀ ଭାଇମାନେ ତାଙ୍କ କ୍ଷେତରେ ଖତ ପ୍ରୟୋଗ କରୁଛନ୍ତି ସେ ମାଟିରେ ପାଣି ଅର୍ଥାତ୍ ବର୍ଷା ପାଣି ଯଦିଓ 15 ଦିନ 20 ଦିନ ଛାଡ଼ିଗଲା ତଥାପି ସେ ମାଟି ଦେଖିଦେବ, କାହିଁକି ନା ସେ ମାଟି ଏତେ ଫସଫସିଆ ହେଇ ପାଣିକୁ ବାନ୍ଧି ରଖିବ, ଫସଲରେ ମଧ୍ୟ ଏତେ କ୍ଷତି ଦେଖା ଦେବ ନାହିଁ,
0: ଭଲ ଫସଲ ଟିକେ ହବ,
1: ନିଶ୍ଚୟ ହବ। ସେଥିପାଇଁ ଆଶା କରିବା ବର୍ତ୍ତମାନ ସମୟରେ ଆମର ଚାଷୀ ଭାଇ ଭଉଣୀମାନେ ସାର ଉପରେ ପ୍ରାଧାନ୍ୟ ନ ଦେଇକି ବରଂ କ୍ଷେତରେ କେମିତି ଖତ ଦେଇପାରିବେ,
0: ଉର୍ବର ଶକ୍ତି କେମିତି କ୍ଷେତର ବଢ଼େଇ
1: ପାରିବେ, ସେ ଦିଗରେ ଆମେ ଟିକେ ନିଘା ନିଶ୍ଚୟ ଦେବା। କାହିଁକି ନା ବର୍ତ୍ତମାନ ସିନା ଆମେ ଅଧିକ ସାର ଦେଇକି ଯାହା ଟିକେ ଉତ୍ପାଦନ କରୁଛେ ଭଲ ଦୁଇଟା ରୋଜଗାର କରୁଛନ୍ତି, କିନ୍ତୁ କ୍ରମାଗତ ଭାବରେ ବାରମ୍ବାର ସେଇ କ୍ଷେତରେ ଆମେ ଯଦି ସାର ପ୍ରୟୋଗ କରି ଚାଲିଥିବା ତାହେଲେ ଦିନ ଆସିବ ସେଇ କ୍ଷେତରେ ଆମର ଦୁବ ମଧ୍ୟ କଣିବ ନାହିଁ,
0: ପରବର୍ତ୍ତୀ ସମୟରେ ଆମେ ଭାରି ଅସୁବିଧାର ସମ୍ମୁଖୀନ ହେବା ନାହିଁ।
1: ଆମେ ସେତେବେଳେ ତ
0: ନଥିବା
1: ନଥିବା, କିନ୍ତୁ ଆମର ପୁଅ ନାତି ସେମାନଙ୍କର ସେତେବେଳେ ସମୟ ଥିବ,
0: ଖାଦ୍ୟ ସମସ୍ୟା ଭାଇ ଦେଖାଦେବ,
1: କିନ୍ତୁ ଚିନ୍ତାଶୀଳ ବ୍ୟକ୍ତି ହେଇକି ଆମ ଭବିଷ୍ୟତ ପିଢ଼ିଙ୍କୁ ଆମେ ଏମିତି ଅସୁବିଧାରେ ପକେଇବା କାହିଁକି, ସେଥିପାଇଁ ସମୟ ଆସିଛି ଆମ କ୍ଷେତରେ ଆମେ ଖତ ମୁଠାଏ ନିଶ୍ଚୟ ଦେବା। ତେବେ ସେ କ୍ଷେତ ପାଇଁ ଖତ ଏହାର ଆବଶ୍ୟକତା କେତେ ସେ ସମ୍ପର୍କରେ ଭାଇ ପ୍ରଫୁଲ୍ଲ ସାହୁ, ହେ ପୂର୍ବରୁ ଆମର କେତେ ଥର
0: ପ୍ରଫୁଲ୍ଲ ଭାଇ ଆମର
1: ସେ ପ୍ରଫୁଲ୍ଲ ଭାଇ କ୍ଷେତ ପାଇଁ ଖତ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି, ଶୁଣିନେବା ଆଲୋଚନାଟି।
0: ହଁ ଆମେ ଶୁଣିବା, ଆଉ ଆମର ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
2: ଶ୍ରୋତା ବନ୍ଧୁ ନମସ୍କାର, ପୁଣି ଥରେ ଆପଣଙ୍କୁ ପ୍ରଫୁଲ୍ଲ ଭାଇର ପ୍ରୀତିଭରା ନମସ୍କାର, ହୃଦୟର ଗଭୀରତମ ପ୍ରଦେଶରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୋତା ବନ୍ଧୁ, ଆଜିର ବିଷୟବସ୍ତୁ ଆଲୋଚନା କରିବା ପୂର୍ବରୁ ଆପଣଙ୍କୁ ପ୍ରଶ୍ନଟିଏ, କହିଲେ ଦେଖି ରୋଗ ବଢ଼ିଛି ନା କମିଛି, ବିଜ୍ଞାନ ତ ଆଗେଇଛି, ମେଡିକାଲ ବା ଡାକ୍ତରଖାନା ଅଧିକ ହୋଇଛି, ତେବେ ରୋଗ ବଢ଼ିଲା କାହିଁକି? ଗତ କରୋନା ସମୟରେ ଏହା ସ୍ପଷ୍ଟ ହୋଇଛି ଯେ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହା କମ୍ ଥିଲେ କେତେବେଳେ କେଉଁ କଥା ଜୀବନ ଆମ ହାତରେ ରହିବ ନାହିଁ, ଅକାଳରେ ଚାଲିଯିବ। ତେବେ ଏହି ରୋଗ ପ୍ରତିରୋଧକ ଶକ୍ତି ଆସିବ କେଉଁଠୁ? ହଁ, ସେ ମିଳିବ ଖାଦ୍ୟରୁ, ଖାଦ୍ୟ ମିଳିବ ଫସଲରୁ, ଆଉ ଫସଲ ମିଳିବ କ୍ଷେତରୁ। ଆମେ କହିବା ଆମେ କ'ଣ ଖାଦ୍ୟ ଖାଉନାହୁଁ କି? ହଁ ଆମେ ଖାଦ୍ୟ ଖାଉଛନ୍ତି, ହେଲେ ସେ ଖାଦ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଛି କି ନାହିଁ ତାହା ଜାଣିବା ଦରକାର। ବୈଜ୍ଞାନିକମାନେ କହନ୍ତି ଫସଲ ପାଉଥିବା ଖାଦ୍ୟ ଉପାଦାନ ମଧ୍ୟରେ ପ୍ରଧାନ ଖାଦ୍ୟ ଉପାଦାନକୁ ଛାଡ଼ି ଗୌଣ ପୋଷକ ତତ୍ତ୍ୱ ଓ ଅଣୁପୋଷକ ତତ୍ତ୍ୱ ଫସଲ ନ ପାଇଲେ ସେ ଫସଲରୁ ସମ୍ପୂର୍ଣ୍ଣ ରୋଗ ପ୍ରତିରୋଧକ ଶକ୍ତି ମିଳିବ ନାହିଁ। ଏକଥା ଆମେ ସମସ୍ତେ ଜାଣିପାରନ୍ତି ନାହିଁ, କାରଣ ଏହି ରୋଗ ପ୍ରତିରୋଧକ ଶକ୍ତିକୁ ମାପିବା ପାଇଁ ସୁବିଧା ମିଳେ ନାହିଁ। ଜ୍ୱର କେତେ, ଡାଇବେଟିସ୍ କେତେ, ବିପି କେତେ, ହିମୋଗ୍ଲୋବିନ୍ କମ୍ ନା ବେଶୀ, ଏସବୁ ଜାଣିବା ପାଇଁ ଆମେ ମାପ କରନ୍ତି ବା ମାପ ମିଳିଯାଏ, କିନ୍ତୁ ଏହି ରୋଗ ପ୍ରତିରୋଧକ ଶକ୍ତି ଶରୀରରେ କେତେ ଅଛି ତାହା ମପାଯାଇପାରୁନାହିଁ। ଏ କଥାରେ ଆମେ ସମସ୍ତେ ଏକମତ ହେବା ଯେ ଶରୀର ପାଇଁ ବହୁମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ବା କ୍ଷମତା ଦରକାର। ତେବେ ଶ୍ରୋତା ବନ୍ଧୁ, ଚାଷୀ ଭାଇର ଯେଉଁ ଗୁରୁଦାୟିତ୍ୱ ରହିଛି, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର, ଏହାକୁ ଆଧାର କରି କ୍ଷେତରେ ମୁଖ୍ୟ ପୋଷକ ତତ୍ତ୍ୱ ଯାହା ଆମର ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଆଉ ପଟାସିୟମ୍ ସାର, ଅର୍ଥାତ୍ ୟୁରିଆ, ପଟାସ୍ ଆଉ ସୁପର, ଆମେ ୟାକୁ ଦେବା ସହିତ ଗୌଣ ବା ଅଣୁପୋଷକ ତତ୍ତ୍ୱ ଯେଉଁଗୁଡ଼ିକ ଆମର କ୍ୟାଲସିୟମ୍ ହେଲା, ମାଗ୍ନେସିୟମ୍, ଗନ୍ଧକ, ଲୁହା, ମାଙ୍ଗାନିଜ୍, ତମ୍ବା, ଦସ୍ତା, ବୋରନ୍, ମଲିବ୍ଡେନମ୍, କ୍ଲୋରିନ୍, କୋବାଲ୍ଟ, ନିକେଲ୍ ଏବଂ ଭିଟାମିନ୍, ଏଥିପାଇଁ ମଧ୍ୟ କିଛି ଉପାଦାନ ପ୍ରୟୋଗ କରିବା ଆବଶ୍ୟକ ଯାହା ମିଳିବ ଖତ ପ୍ରୟୋଗ କଲେ, କାରଣ ଖତ ଫସଲର ଉତ୍ପାଦନକୁ ବଢ଼ାଇବା ସହିତ ଫସଲର ସୁରକ୍ଷା କରେ ଏବଂ ଗୁଣମାନ ରକ୍ଷା କରେ। ଆଣ୍ଟିଅକ୍ସିଡାଣ୍ଟସ୍ ଯୋଗାଇଥାଏ ଯାହା ଫ୍ରି ରାଡିକାଲ ବା ଯେଉଁଟା ଆମର ମୁକ୍ତ ମୂଳକ ସେଥିରୁ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରେ। ଖାଲି ଯେ ଉତ୍ପାଦନ ବଢ଼ାଇ ଦେଲେ ହେବ ନାହିଁ, ଏସବୁକୁ ମଧ୍ୟ ଦୃଷ୍ଟିରେ ରଖିବା ଦରକାର। ଆହୁରି ମଧ୍ୟ କଥାରେ ଅଛି, ଖତ ଯେଉଁଠି କ୍ଷେତ ସେଇଠି। ଏ କଥାର ତାତ୍ପର୍ଯ୍ୟ, ଫସଲରେ ରାସାୟନିକ ସାର ସହିତ ଜୈବିକ ସାର ଜୀବାଣୁ ସାର ଦିଆଗଲେ ଅଧିକ ସୁଫଳ ମିଳିଥାଏ। ତେଣୁ କୁହାଯାଇଛି, କ୍ଷେତ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ। ଖତ ନ ଦେଇ ଫସଲ ଅମଳ କରିବା ଅର୍ଥ ମାଆକୁ ଖାଇବାକୁ ନ ଦେଇ କାମ କରାଇବା। ଖତ ଦେଲେ ଉତ୍ପାଦନ ବଢ଼ିବା ସହିତ ମାଟିର ଉର୍ବର ଶକ୍ତି ଅତୁଟ ରହିବ। କୃଷି ପରିଚାଳନା ଜନିତ ଖର୍ଚ୍ଚ ମଧ୍ୟ କମ୍ ହେବ ଏବଂ ଅଧିକ ଲାଭ ଆମେ ପାଇପାରିବା। ନିରାପଦ ଓ ଅଧିକ ପୁଷ୍ଟିକର ପ୍ରାଣଯୁକ୍ତ ଖାଦ୍ୟ ଉତ୍ପାଦନ ହୁଏ ଖତ ପ୍ରୟୋଗ କଲେ। ଉତ୍ପାଦିତ ଫସଲକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବା ଏବଂ ମାଟିର ଉର୍ବର ଶକ୍ତି ବଢ଼ିବା ସହିତ ଉପକାରୀ ଅଣୁଜୀବମାନଙ୍କର ମଧ୍ୟ ବଂଶବୃଦ୍ଧି ହେବ ଯଦି ଆମେ କ୍ଷେତରେ ଖତ ପ୍ରୟୋଗ କରିବା। ସେତିକି ନୁହେଁ, ମାଟି ଫସଫସିଆ ରହିବ ଏବଂ ଜଳଧାରଣ କ୍ଷମତା ମଧ୍ୟ ମାଟିର ବଢ଼ିବ ଯଦି ଆମେ ଖତ ପ୍ରୟୋଗ କରୁଛନ୍ତି। ଫସଲର ପ୍ରତିରୋଧକ ଶକ୍ତି ବଢ଼ିବ ଯଦି ଆମେ କ୍ଷେତରେ ଖତ ଦେବା ଏବଂ ତା ସହିତ ରୋଗ ଓ ପୋକକୁ ମଧ୍ୟ ନିୟନ୍ତ୍ରିତ କରାଯାଇପାରିବ। ସବୁଠାରୁ ବଡ଼ ଅସୁବିଧା ବର୍ତ୍ତମାନ ରହିଛି ବା ସମସ୍ୟା ରହିଛି ମାଟିର ପିଏଚ୍। ଏ ମାଟିର ପିଏଚ୍କୁ ସନ୍ତୁଳିତ ରଖିପାରିବା ଯଦି ଆମେ ଖତ ପ୍ରୟୋଗ କରୁଛନ୍ତି। ପାଣିପାଗର ଅସୁବିଧା ସମୟରେ ଗଛକୁ ଶକ୍ତି ଯୋଗାଇବ ଖତ। ଏତିକି କୁହାଯାଇପାରେ, ଆମେ କ୍ଷେତକୁ ଖତ ଆକାରରେ କେବଳ ରାସାୟନିକ ସାର ନ ଦେଇ ଜୈବିକ ସାର, ଗୋବର ଖତ, କମ୍ପୋଷ୍ଟ ଖତ, ସବୁଜ ଖତ, ଜିଆ ଖତ, ଜୀବାଣୁ ଖତ ବା ଜୀବାଣୁ ସାର, ଏହାକୁ ଯଦି ନିର୍ଦ୍ଧାରିତ ମାତ୍ରାରେ ପ୍ରୟୋଗ କରିବା ତାହେଲେ ସବୁଗୁଣେ ଲାଭ ପାଇପାରିବା। କ୍ଷେତର ଖାଦ୍ୟ ହେଲା ଖତ। ଆମେ ପର୍ଯ୍ୟାପ୍ତ ପରିମାଣର ଖତ ନ ଦେବାରୁ ଜମି ଭୋକିଲା ରହୁଛି, ରାସାୟନିକ ସାର ଅବିଚାରିତ ଭାବେ ପକାଉଛନ୍ତି ଯାହା ଅଧିକ ଉତ୍ପାଦନ ପାଇଁ ଔଷଧ ସତ କିନ୍ତୁ ପାର୍ଶ୍ୱ ପ୍ରତିକ୍ରିୟାରେ ଜମିର ଅମ୍ଳ ଦୋଷ ବଢ଼ୁଛି, ଜମି ଟାଣ ହେଉଛି ଓ ଉତ୍ପାଦନ କ୍ଷମତା କମୁଛି। ଏଲୋପାଥି ଔଷଧ ଖାଇଲେ ଯେପରି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ଏସିଡ୍ ସୃଷ୍ଟି ହୁଏ, ଗ୍ୟାସ୍ ହୋଇଯାଏ ଏବଂ ଖାଇବାକୁ ଇଚ୍ଛା ହୁଏ ନାହିଁ, ରାସାୟନିକ ସାରରେ ସେହିପରି ଅବସ୍ଥା ସୃଷ୍ଟି ହେଉଛି। ତେଣୁ ଫସଲରେ ଖତ ପ୍ରୟୋଗ କଲେ ଜମିର ଉର୍ବର ସ୍ଥିତିକୁ ପ୍ରାକୃତିକ ଭାବେ ସୁରକ୍ଷିତ କରିପାରିବା। ରାସାୟନିକ ସାରର ଦର ଯେପରି ହୁ ହୋଇ ବଢ଼ୁଛି, ସେ କ୍ଷେତ୍ରରେ ଚାଷୀ ଭାଇମାନେ ଜୈବିକ ଖତ, କମ୍ପୋଷ୍ଟ ଖତ, ସବୁଜ ଖତ ଓ ଜିଆ ଖତ ନିଜେ ପ୍ରସ୍ତୁତ କରି କ୍ଷେତରେ ପ୍ରୟୋଗ କରିପାରିବା। ପରିବେଶ ପ୍ରଦୂଷଣକୁ ରୋକିପାରିବା ସହିତ ବିଭିନ୍ନ ରୋଗରୁ ସମାଜକୁ ମଧ୍ୟ ମୁକ୍ତ ରଖିପାରିବା, ଯାହା ବର୍ତ୍ତମାନ ଦେଖାଯାଉଛି କ୍ୟାନ୍ସର ଭଳି ଭୟାବହତା। ବୈଜ୍ଞାନିକମାନେ ଅନୁଭବ କଲେଣି, ବିଷାକ୍ତ କୀଟନାଶକ ଔଷଧ ଓ ମାଟିର ଉର୍ବରତାର ବିକଳ୍ପ ପଦାର୍ଥ ଏହି ଖତ। ଏହି ଖତ ମାଟି, ଜଳ ଓ ବାୟୁ ଏହାର ପ୍ରଦୂଷଣକୁ ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ବିଷାକ୍ତ କୀଟନାଶକ ଶତ୍ରୁ କୀଟକୁ ମାରିବା ସହିତ ମିତ୍ର କୀଟକୁ ମଧ୍ୟ ମାରିଦେଇଥାଏ, କିନ୍ତୁ ଜୈବିକ ସାର ଶତ୍ରୁ କୀଟଙ୍କୁ ମାରିବା ସହିତ ମିତ୍ର କୀଟମାନଙ୍କର ବଂଶବୃଦ୍ଧି କରେ। ଗୋବର ଖତ ବ୍ୟବହାର ସରିଗଲେ ଏଥିରୁ ହ୍ୟୁମସ୍ ପଦାର୍ଥ ସୃଷ୍ଟି ହୁଏ, ଏହା ଅଠାଳିଆ ହୋଇଥିବାରୁ ମାଟିର ଉପକାରରେ ଲାଗିଥାଏ। ଫଳରେ ବାଲିଆ ମାଟିରେ ଦାନା ବାନ୍ଧି ରହୁଥିବାରୁ ଜଳଧାରଣ କ୍ଷମତା ବୃଦ୍ଧି ପାଏ ଓ ମୋଟାଳ ମାଟିରେ କଠିନତା ହ୍ରାସ ପାଏ ଏବଂ ମାଟିକୁ ଉଷୁମ ରଖେ। ମଞ୍ଜିରୁ ଗଜା ଶୀଘ୍ର ହୁଏ ଓ ଚେର ଶୀଘ୍ର ବାହାରିଥାଏ। ଆହୁରି ମଧ୍ୟ ଗୋବର ଖତ ଯୋଗୁଁ ମାଟିର ସ୍ଥୂଳ ଘନତ୍ୱ କମିଯାଏ ଏବଂ ଛିଦ୍ରତ୍ୱ ବୃଦ୍ଧି ପାଏ, ସେଥିପାଇଁ ଜଳ ଭିତରକୁ ଯିବାରେ ସୁବିଧା ହୁଏ। ଖତ ପ୍ରୟୋଗ ଯୋଗୁଁ ମାଟି ଅଧିକ ଖାଦ୍ୟସାର ଶୋଷଣ କରିଥାଏ। ଖତ ପ୍ରୟୋଗ ଦ୍ୱାରା ଖାଦ୍ୟସାରର କାର୍ଯ୍ୟକାରିତା ବୃଦ୍ଧି ପାଏ। ଗୋବର ଖତ ପ୍ରୟୋଗ କଲେ ଗଛକୁ ଖାଦ୍ୟସାର ଧୀରେ ଧୀରେ ବହୁଦିନ ପର୍ଯ୍ୟନ୍ତ ମିଳିଥାଏ। ଅଣୁ ଓ ଗୌଣ ପୋଷକ ଉପାଦାନ ଗଛ ବହୁତ ନେଇପାରେ, ତେଣୁ ଫଳ ସ୍ୱାଦିଷ୍ଟ ଓ ଉଚିତ ଗୁଣମାନର ହୁଏ। ଗୋବର ଖତ ଅତ୍ୟଧିକ ଅମ୍ଳ ବା କ୍ଷାରି କିମ୍ବା ଲବଣାକ୍ତ ମାଟିରେ ଦେଖାଦେଉଥିବା ସମସ୍ୟାକୁ ଅନେକାଂଶରେ ଦୂର କରିଦିଏ। ମାଟିରେ ବାନ୍ଧି ହୋଇ ରହିଯାଉଥିବା ଫସ୍ଫେଟ୍ ଯାହା ସୁପର ସାର, ତାକୁ ବାନ୍ଧି ହୋଇ ରହିବାକୁ ଦିଏ ନାହିଁ। ଖତ ସଢ଼ିବା ସମୟରେ ସେଥିରୁ ବାହାରୁଥିବା ଜୈବ ଅମ୍ଳ ଅଦ୍ରବଣୀୟ ଖଣିଜକୁ ଦ୍ରବୀଭୂତ କରିବାରେ ସାହାଯ୍ୟ କରେ। ଖତ ଦିଆଯାଇଥିବା ଜମିରେ ଜିଆ, ଉଇ, କଲକତରା ଏମାନଙ୍କର ବଂଶବୃଦ୍ଧି ଘଟି ମାଟିର ଗୁଣବତ୍ତାକୁ ବଜାୟ ରଖନ୍ତି ଏବଂ ଉର୍ବରା ଶକ୍ତିକୁ ବଢ଼ାଇଥାନ୍ତି। ଖତ ପ୍ରୟୋଗ କଲେ ଖତରେ ଥିବା ଅଣୁଜୀବମାନେ ଅଧିକ ଖାଦ୍ୟ ଓ ଶକ୍ତି ଆହରଣ କରନ୍ତି, ସେମାନଙ୍କର ବଂଶବୃଦ୍ଧି ଘଟେ ଓ କ୍ରିୟାଶୀଳତା ବୃଦ୍ଧି ପାଏ। ଫଳରେ ମୃତ୍ତିକାରେ ଅଧିକ ଯବକ୍ଷାରଜାନ ନିବନ୍ଧନ ହୋଇଥାଏ ଓ ଅଧିକ ଗନ୍ଧକ ଗ୍ରହଣୀୟ ଅବସ୍ଥାକୁ ଆସେ। ମୃତ୍ତିକାରୁ କ୍ଷତିକାରକ ଜୀବାଣୁ ଓ ସୂତ୍ରଜୀବ ଏମାନଙ୍କର ସଂଖ୍ୟା କମିଯାଏ। ଏବେ ବୈଜ୍ଞାନିକ ଉପାୟରେ ଆମେ ଜୈବିକ ଖତ, ସବୁଜ ଖତ, ଜିଆ ଖତ, ଜୀବାଣୁ ଖତ ପାଇଁ ବିଭାଗୀୟ ତରଫରୁ ସମସ୍ତ ପ୍ରକାର ସହାୟତା ଦିଆଯାଉଛି। ତେଣୁ ଏ ବିଷୟରେ ତାଲିମ ନେଇ କ୍ଷେତ ପାଇଁ ଖତ ତିଆରି କରିବା ଆମର କାମ। ଶେଷରେ ଏତିକି ଅନୁରୋଧ କରିବି, ମାଟିର ସ୍ୱାସ୍ଥ୍ୟ ରକ୍ଷା ଏବଂ ନିରନ୍ତର ଅଧିକ ଫସଲ ଉତ୍ପାଦନ ନିମନ୍ତେ ମୃତ୍ତିକା ପରୀକ୍ଷା ଫଳ ଅନୁଯାୟୀ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରିବା, ନିର୍ଦ୍ଧାରିତ ଖତକୁ ନିଶ୍ଚୟ ଦେବା, ଜମିର ଉର୍ବରତା ବଢ଼ାଇବା ପାଇଁ ମୁଖ୍ୟ ଫସଲର ଚାଷ କରିବା ପୂର୍ବରୁ ସବୁଜ ସାର ରୂପେ ଧଣିଚା, ଛଣି, ବରଗୁଡ଼ି ଏସବୁକୁ ଚାଷ କରି ଫସଲରେ କଅଁଳ ଅବସ୍ଥାରେ ଜମିରେ ଉତ୍ତମ ରୂପେ ମିଶାଇଦେବା। ଆବଶ୍ୟକ ସ୍ଥଳେ ସୁବିଧା ଥିଲେ ଜୀବାଣୁ ସାର ପ୍ରୟୋଗ କରିବା, ସଦାବେଳେ ଖତ ସଠିକ୍ ମାତ୍ରା ଓ ଠିକ୍ ସମୟରେ ପ୍ରୟୋଗ କରିବା। ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ରହୁଛି, ନମସ୍କାର।
1: ପ୍ରଫୁଲ୍ଲ ଭାଇ, ବହୁତ ଦିନ ପରେ ଆସିଥିଲେ ଆଉ ସମୟ ଉପଯୋଗୀ ଆଲୋଚନା, କ୍ଷେତ ପାଇଁ ଖତ ଆଲୋଚନା ଶୁଣେଇଦେଲେ। ତାଙ୍କର ଏଇ ଯେ ଚାଷରେ ବହୁ ଦିନର ଅଭିଜ୍ଞତା ଅଛି, ସେଥିପାଇଁ ଏମିତି ସମୟ ଉପଯୋଗୀ ଆଲୋଚନାଟା ଶୁଣେଇ ପାରିଲେ।
0: ବହୁତ ଭଲ ଭଲ କଥା କହିଲେ, କେମିତି କ୍ଷେତରେ ଖତ ପ୍ରୟୋଗ କଲେ କ୍ଷେତର ଉର୍ବର ଶକ୍ତି ବଢ଼ିବ, ତାହେଲେ ଆମେ ତ ଶୁଣିଲେ ଆମ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଏଇ ଶୁଣିକି ତାଙ୍କର କଥା ସେମାନେ ଜାଣିପାରିଥିବେ ଯେ ଖତର ଉପକାରିତା କ୍ଷେତ ପାଇଁ କେତେ।
1: ତେବେ ସଞ୍ଜୁନାନୀ, ଆଜି ଯୋଗକୁ ଭେଟ ହେଲା ବୋଲି କେତେ କଥା ବୈଠକରେ ପଡ଼ିଲା।
0: ହଁ ଭାଇ,
1: କିନ୍ତୁ ସମୟ ପାଇଁ ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ, ନା ଆଉ କ'ଣ ଟିକେ ଆଲୋଚନା କରିବା?
0: ସମୟ ତ ଇସାରା ଦେଲାଣି, ସମୟ ଅନୁସାରେ ଆମକୁ ଚାଲିବାକୁ ପଡ଼ିବ, ତାହେଲେ ଉଠିବା ଯିବା ଏଥର।
1: ତେବେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ସାଥୀ ଶ୍ରୋତାଙ୍କୁ ଆମ ଦୁଇ ଜଣଙ୍କର
0: ଜୁହାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
4: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
4: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
5: କଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
5: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
5: ପୋଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
6: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ କୃଷି ଏବଂ କୃଷି ଜୀବନ ଉପରେ ଆଧାରିତ। ଆମ ଚାଷବାସ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର ପାରମ୍ପରିକ ଗୀତକୁ ନେଇ ଆମ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ପ୍ରସ୍ତୁତ କରିଛୁ ଛାନ୍ଦ।

କାର୍ଯ୍ୟକ୍ରମର ଦ୍ୱିତୀୟ ଛନ୍ଦ ଶିଳ୍ପୀ ସୁନୀତି ବେହେରା କଣ୍ଠରେ ତାଙ୍କର ବାଲୁକାଶ ଦେବଙ୍କ ରଚନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନିବେଦନ କଲୁ ପାରମ୍ପରିକ ଗୀତକ୍ରମରେ ଛାନ୍ଦ। ଶିଳ୍ପୀ ଥିଲେ ସୁନିତା ବେହେରା, ମଧୁମିତା ଭୂୟାଁ ଏବଂ ସୁମିତ୍ରା ମଲ୍ଲିକ। ଛାନ୍ଦ ରଚନା କରିଥିଲେ ଉପେନ୍ଦ୍ର ଭଞ୍ଜ ଏବଂ ବାଲୁଙ୍କେଶ ଦେବ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଲୋକଗୀତ କ୍ରମରେ ପ୍ରଚାର କରୁଛୁ ପାଲା। ପରିବେଷଣ କରୁଛନ୍ତି ଗାୟକ ଚୈତନ୍ୟ ଚରଣ ମହାନ୍ତ ଏବଂ ସାଥୀ।
1: ଜୟ ଜଗନ୍ନାଥ ସ୍ୱାମୀ କି।

0: ଆମର ଶ୍ରୋତା ବନ୍ଧୁ ମାନଙ୍କର କଲ୍ୟାଣ କରିବା ପାଇଁ ଠାକୁରେ ପଦାର୍ପଣ କରିବେ ଆପଣଙ୍କ କଲ୍ୟାଣ ନିମନ୍ତେ।
1: ସେଇ
0: ଠାକୁରେ କଲ୍ୟାଣ କରିବେ କିଏ ନା କରୁଣା ବରୁଣାଳୟ ଅଶରଣ ଶରଣ ପତିତ ପାବନ ବିପଦ ଭଞ୍ଜନ ନରହରି ତ୍ରିବିକ୍ରମ ରୂପ ଧାରଣ କରିଥିବା ସତ୍ୟ ନାରାୟଣ ଆପଣ ମାନଙ୍କର ଯଶ କୀର୍ତ୍ତି ବର୍ଦ୍ଧନ କରିବା ସଙ୍ଗେ ସଙ୍ଗେ କର୍ମ ଅର୍ଥ କାମ ମୋକ୍ଷ ପ୍ରଦାନ କରିଥାନ୍ତୁ। ତ ନିମିତ୍ତ ବୋଲ ସର୍ବେ ଆନନ୍ଦେ କବାର।

କରିଛନ୍ତି ସେଇ ରାବଣ ଆଜି ମନ ଦୁଃଖରେ ଚିନ୍ତା କରୁଛନ୍ତି, ଯେଉଁମାନେ ମୋର ଖାଦ୍ୟ ସେ ରକ୍ଷ ବାନର ମାନେ ମୋ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ କିପରି ସାହସ ସଞ୍ଚୟ କରିଛନ୍ତି ଏ କଥା ବୁଝି ହେଉନାହିଁ। ସମୟରେ ପାଟରାଣୀ ମନ୍ଦୋଦରୀ ପ୍ରବେଶ ହୋଇ ରାବଣର ବୀରସବଦନକୁ ଲକ୍ଷ୍ୟ କରି କହୁଛନ୍ତି, ହେ ସ୍ୱାମୀ, ଆପଣଙ୍କୁ ମୁଁ ଅନେକ ବାର ବାରଣ କରିଛି, ମାତ୍ର ଆପଣ ମୋର ଏ ବାରଣକୁ ମାନିଲେ ନାହିଁ, ଯାହାର ଫଳ ସ୍ୱରୂପ ଆପଣଙ୍କ କର୍ମର ଫଳ ଭୋଗ କରୁଛନ୍ତି। ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ପଦଟିଏ ଲେଖନ୍ତି, କର୍ମ।

ଯିଏ ଯେଉଁ ପ୍ରକାର କର୍ମ କରିବ ସେହି ପ୍ରକାର ଫଳ ପାଇବ। ଜଣେ ସୁକର୍ମ କଲେ ସୁଫଳ ଭୋଗ କରିଥାଏ, ଜଣେ ଯଦି କୁକର୍ମ କରେ ତେବେ କୁଫଳ ଭୋଗ କରିବାକୁ ପଡ଼ିବ। ଏ ଫଳକୁ କେହି ହେଲେ ପ୍ରତିରୋଧ କରିପାରିବେ ନା। ଯଥାର୍ଥରେ ଗଙ୍ଗାଧର ମେହର ପଦଟିଏ ଲେଖନ୍ତି, କର୍ମ ଫଳ ପ୍ରାଣୀ।

ଏପରିକି ସ୍ୱୟଂ ନାରାୟଣ ଯଦି କୁକର୍ମ କରନ୍ତି ତେବେ ତାର ଫଳ ନିଶ୍ଚୟ ସେ ଭୋଗ କରିବେ, ତାକୁ କେହି ପ୍ରତିରୋଧ କରିପାରିବେ ନା। ହେ ସ୍ୱାମୀ, ତେଣୁ ମୁଁ ଆପଣଙ୍କୁ ପୂର୍ବ କଥା ମନେ ପକାଇ ଦଉଛି।

ସେ ସ୍ୱାମୀ ଯେତିକି ବେଳେ ଆପଣଙ୍କର ତପସ୍ୟାରେ ମୁଗ୍ଧ ହୋଇ ବ୍ରହ୍ମାଦେବ ଆପଣଙ୍କୁ ବର ଯାଚି ଦେଇଥିଲେ, ସେହି ସମୟରେ ଆପଣଙ୍କୁ ସତର୍କ ରହିବା ପାଇଁ ସୂଚନାଟିଏ ଦେଇଥିଲେ। ସେହି ସୂଚନାକୁ ଆପଣଙ୍କ ଫାଟକ ଦେହରେ ଆପଣ ନିଜେ ଲେଖିଦେଇଛନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସରେ ପଦଟିଏ ଲେଖନ୍ତି।

ବାସ୍ତବରେ ମୁଁ କିଏ ତମେ ଚିହ୍ନି ନାହ, ତମେ ମନରେ ବିଚାର କରୁଛ ମୁଁ ହଉଛି ତମର ସ୍ୱାମୀ, ତ୍ରିପୁର ବିଜୟୀ ରାଜା ରାବଣ, କିନ୍ତୁ ସେ କଥା ନୁହଁ। ବୈକୁଣ୍ଠ ନ ମାନୁ ଆମେ ବୈକୁଣ୍ଠ ପାଳିତ, ବାସ୍ତବରେ ମୁଁ ନାରାୟଣଙ୍କର ଦ୍ୱାରପାଳ ଜୟ, ମୋର ସାନ ଭାଇ ନା ହେଉଛି ବିଜୟ। ମା ଜଗଜ୍ଜନନୀ ଲକ୍ଷ୍ମୀଙ୍କର ଅଭିଶାପ ଫଳରେ ମର୍ତ୍ତ୍ୟପୁରରେ ରାକ୍ଷସ କୂଳରେ ଜନ୍ମ ହେଇଛୁ, ତେଣୁ ମୋର ସାନ ଭାଇ କୁମ୍ଭକର୍ଣ୍ଣ ମୃତ୍ୟୁବରଣ କରି ତାର ପୂର୍ବସ୍ଥାନ ଫେରି ପାଇଲାଣି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ପୂର୍ବସ୍ଥାନ ଫେରି ପାଇନାହିଁ। ତେଣୁ ମନ୍ଦୋଦରୀ ମୁଁ କେବେ ହେଲେ ସୀତାଙ୍କୁ ପ୍ରତ୍ୟର୍ପଣ କରିପାରିବି ନା।

ନିଜର ପୂର୍ବ ସ୍ଥାନ ଫେରି ପାଇବା ପାଇଁ ଉଦ୍ବିଘ୍ନ ଅଟେ। ତେଣୁ ମୋତେ ଏ ଧନ ସମ୍ପଦ ପୁତ୍ର ଦ୍ୱାରା ନାତି ଏଗୁଡ଼ିକ ସବୁ ତୁଚ୍ଛ ବିଚାର କରୁଛି। ସୀତାଙ୍କ ପାଇଁ ଯଦି ମୁଁ ମୁକ୍ତି ପାଇବି ତେବେ ସୀତାଙ୍କୁ ମୁଁ କାହିଁକି ପ୍ରତ୍ୟର୍ପଣ କରିବି।

କରନ୍ତୁ ସଜନ, ରାବଣ କହୁଛନ୍ତି ଗୋ ମନ୍ଦୋଦରୀ, ଯଦି ସୀତାଙ୍କ ମାଧ୍ୟମରେ ମୁଁ ମୋର ପୂର୍ବ ସ୍ଥାନ ଫେରିପାଏ ତେବେ ମୁଁ ସୀତାଙ୍କୁ କାହିଁକି ପ୍ରତ୍ୟର୍ପଣ କରିବି। ଏ ପ୍ରକାର ପ୍ରବୋଧନା ଦେଇ ବୀର ବେଶରେ ସଜ୍ଜିତ ହୋଇ ତ୍ରିପୁର ବିଜୟୀ ରାବଣ ପୁଷ୍ପକ ବିମାନ ଆରୋହଣ କରି ସଂଗ୍ରାମ ଭୂମିରେ ଅବତୀର୍ଣ୍ଣ ହେଲା। ଏଣେ ଆଜ୍ଞା, ରାମଚନ୍ଦ୍ର ରାବଣ ସହିତ ଶେଷ ଯୁଦ୍ଧ କରିବା ପାଇଁ ଦେବଦତ୍ତ ଯାନ ଆରୋହଣ ପୂର୍ବକ ସଂଗ୍ରାମ ଭୂମିରେ ଆସି ଅବତୀର୍ଣ୍ଣ ହେଲେ। ଇଏ ରାମଚନ୍ଦ୍ରଙ୍କୁ ଲକ୍ଷ୍ୟ କରି ରାବଣ ପୁଷ୍ପକ ବିମାନରୁ ଅବତରଣ କରି ପଦବ୍ରଜରେ ରାମଚନ୍ଦ୍ରଙ୍କ ଆଡକୁ ଗତି କରିବାକୁ ଆରମ୍ଭ କଲେ। ରାବଣ ପାଦରେ ଚାଲି ଚାଲି ଆସୁଥିବାର ଦେଖି ରାମଚନ୍ଦ୍ର ମଧ୍ୟ ଦେବଦତ୍ତ ଯାନରୁ ଓହ୍ଲେଇ ପଡି ରାବଣ ଆଡକୁ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲେ। ଯେତିକି ବେଳେ ରାବଣ ରାମଚନ୍ଦ୍ରଙ୍କର ନିକଟବର୍ତ୍ତୀ ହେଲେ, ରାମଚନ୍ଦ୍ରଙ୍କ ପାଦକୁ ଧରି ପ୍ରାର୍ଥନା କରି କହୁଛନ୍ତି, ପ୍ରଭୁ।

ହେ ପ୍ରଭୁ ରାମଚନ୍ଦ୍ର, ଆପଣ ପବିତ୍ର ସୂର୍ଯ୍ୟବଂଶରେ ଜନ୍ମ ହୋଇ କେବେ ହେଲେ ଅନ୍ୟାୟ କରିନାହାନ୍ତି ଏ କଥା ମୁଁ ଜାଣିଛି। ମାତ୍ର କହନ୍ତୁ ପ୍ରଭୁ, ଆପଣଙ୍କ ନିକଟରେ ମୁଁ କେଉଁ ଅପରାଧ କରିଥିଲି ଯାହାର ଫଳ ସ୍ୱରୂପ ଏପରି ଦଣ୍ଡ ଭୋଗ କରୁଛେ। ରାମଚନ୍ଦ୍ର ହସି ଦେଇ କହିଲେ, ରେ ରାବଣ, ଅନେକ ପାପ ଅର୍ଜନ କରିଛୁ, ଅନେକ ଅପରାଧ କରିଛୁ, ତହି ମଧ୍ୟରୁ ତିନୋଟି ମୁଖ୍ୟ ଅପରାଧ କଥା ତୋ ନିକଟରେ ପ୍ରକାଶ କରୁଛି, ଶୁଣ। ପ୍ରଥମ ଅପରାଧ, ତୁ ନିରଅପରାଧୀ ଦେବତା ମାନଙ୍କୁ ନିଜର ଚାକର ପରି ଖଟାଇ ଦଣ୍ଡ ଦେଉଛୁ। ଦ୍ୱିତୀୟ ଅପରାଧ, ଯେଉଁମାନେ ଯଜ୍ଞ କର୍ମ ମାନ କରି ଜଗତର କଲ୍ୟାଣ କରିଥାନ୍ତି ସେଇ ଋଷି ମାନଙ୍କୁ ଏବନରୁ ସେବନକୁ ଘୋଡ଼େଇ ଦେଉଛୁ। ଆଉ ତୃତୀୟ ଅପରାଧ, ମୋର ସୀତାଙ୍କୁ ଚୋରି କରି ଆଣିଛ। ଏ କଥାକୁ ଶ୍ରବଣ କରି ରାବଣ ହସିଦେଲା। ଆଜି ଆଜ୍ଞା ଦୁଃଖରେ ଥାଇ ମଧ୍ୟ କହିଲେ, ପ୍ରଭୁ ମୁଁ ତିନିପୁରକୁ ଜୟ କରିଛି, ତିନିପୁରର ରାଜା ହେଉଛି ମୁଁ, ତିନିପୁରର ନ୍ୟାୟପାଳକ ହେଉଛି ମୁଁ। ମୁଁ ବିଚାର କଲି, ଦେବରାଜ ଇନ୍ଦ୍ର ଅପରାଧୀ, ସେ ଜଣେ ଇଏ ସାଧାରଣ ଅପରାଧୀ ନୁହେଁ। ଯେତିକି ବେଳେ ସୃଷ୍ଟି ସର୍ଜନା କଲେ ଆପଣ ଇନ୍ଦ୍ରଙ୍କୁ ଆଜ୍ଞା ଦେବତା ମାନଙ୍କର ରାଜପଦରେ ଅଭିଷିକ୍ତ କରିଥିଲେ। ସେ ଜଗତର କଲ୍ୟାଣ କରିବା କଥା, ପ୍ରଜାମାନଙ୍କୁ ସୁପାଳନ କରିବା କଥା, ତାଙ୍କ ଅଧୀନରେ ଥାଇ ସମସ୍ତ ନାରୀ ଆଜ୍ଞା ସୁରକ୍ଷିତ ବିଚାର କରିବା କଥା। ମାତ୍ର ଏ ଦେବରାଜ ଇନ୍ଦ୍ର ଦେବତା ମାନଙ୍କର ରାଜା ହୋଇ ମଧ୍ୟ ଇଏ ଋଷି ପତ୍ନୀ ଅହଲ୍ୟାଙ୍କର ସତୀତ୍ୱ ନଷ୍ଟ କଲା। ଜଣେ ଅପରାଧୀ, ବିଚାର କରନ୍ତୁ ପ୍ରଭୁ, ଇଏ ଅପରାଧୀ ହିସାବରେ ମୋ ଦରବାରରେ ସେ ଦଣ୍ଡ ପାଉଛି, ତା ସହିତ ଦେବତା ମାନେ ଦଣ୍ଡ ପାଉଛନ୍ତି। ଆଉ ଦ୍ୱିତୀୟ ଅପରାଧ କଥା, ଯେଉଁ ଋଷି ମାନେ ଦଣ୍ଡ ପାଉଛନ୍ତି ବୋଲି ଆପଣ କହୁଛନ୍ତି, ଯୁଗ ଯୁଗ ଧରି ମୁଁ 14 ଗଣ୍ଡା ଯୁଗ ଭୋଗ କରିଛି। 14 ଗଣ୍ଡା ଯୁଗ ମଧ୍ୟରେ ଦ୍ୱାପର ଯୁଗ ଗୋଟିଏ, ଇଏ ଦ୍ୱାପର ଯୁଗରେ ଗଙ୍ଗା ନଦୀ କୂଳରେ ଧୀବର କନ୍ୟା ମତ୍ସ୍ୟଗନ୍ଧା ବସିଛି। ପରାଶର ଋଷି ଗଙ୍ଗା ନଦୀ ପାରି ହବା ପାଇଁ ପ୍ରବେଶ ହେଲେ, ଦେଖିଦେଲେ ଅପରୂପା ସୁନ୍ଦରୀ ଝିଅଟିଏ ବସିଛି। ଇଏ ରୂପ ଯୌବନରେ ଆଜ୍ଞା ବିଭୋର ହୋଇ ନିଜକୁ ଭୁଲି ଗଲେ ନିଜେ ଜଣେ ଋଷି ବୋଲି, ତା ରୂପରେ ମୁଗ୍ଧ ହୋଇ କନ୍ଦର୍ପ ବାଣ ବିଧ କଲା ଋଷିଙ୍କୁ, ଯାହାର ଫଳସ୍ୱରୂପ ତାଙ୍କ ଗର୍ଭରୁ ଜନ୍ମ ନେଲା।

ସଜନ ବିଚାର କରନ୍ତୁ। ଆଜି ଆଜ୍ଞା ରାବଣ ରାମଚନ୍ଦ୍ରଙ୍କ ସମ୍ମୁଖରେ କହୁଛନ୍ତି, ହେ ପ୍ରଭୁ, ଏ ସୀତା ଦେବୀ ହଉଛନ୍ତି ଜନକଙ୍କର କନ୍ୟା ରାଜଦୁଲଣୀ। ଆଜ୍ଞା ଗୋଟି ଗୋଟି କରି 13 ଫଗୁଣ ଅତିକ୍ରମ କଲେ ମଧ୍ୟ ସେ ତାଙ୍କର ଯୌବନ ସୁଲଭ ଗୁଣ ଗୁଡିକ ପ୍ରକାଶ ପାଇଲା ନା, ମାସିକ ଋତୁ ନିୟମ ଦେଖାଦେଲା ନାହିଁ। ତେଣୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ଯେ ଆଜ୍ଞା ମହାରାଜା ଜନକ। ତେଣୁ ସେ ବୈଦ୍ୟ ମାନଙ୍କୁ ଡକାଇଲେ ଏ ରୋଗ ଉପଶମ କରିବା ପାଇଁ। ବୈଦ୍ୟ ମାନେ ଏ ରୋଗର ଉପଶମ କରିପାରିଲେ ନା। ସ୍ୱର୍ଗ ବୈଦ୍ୟ ଅଶ୍ୱିନୀ କୁମାର ପ୍ରବେଶ ହେଲେ, ସେ ମଧ୍ୟ ଦେଖିଲେ ଏ ରୋଗର ଉପଶମ କରିବା ପାଇଁ ଔଷଧ ନାହିଁ। ତେଣୁ ସେ ଅଶ୍ୱିନୀ କୁମାର ମଧ୍ୟ ଏ ରୋଗକୁ ଭଲ କରିପାରିଲେ ନାହିଁ। ମୁଁ ସେଠାକୁ ବୈଦ୍ୟପଣରେ ଯାଇଥିଲି, ଦେଖିଲି ଇଏ ମିଥିଡ଼ା କଟକରେ ଆଜ୍ଞା ଏ ରୋଗ ଉପଶମ କରିବା ପାଇଁ ଭଲ କରିବା ପାଇଁ କୌଣସି ଔଷଧ ନାହିଁ। ତେଣୁ ମୁଁ ରାଜାଙ୍କୁ ଅନୁରୋଧ କରି କହିଥିଲି, ହେ ରାଜା, ଆପଣ ଯଦି ମା ସୀତାଙ୍କୁ ମୋ ସହିତ ଲଙ୍କାଗଡ଼କୁ ପଠାଇ ଦେବେ ତେବେ ମୁଁ ଏ ରୋଗ ନିଶ୍ଚୟ ଭଲ କରିବି। କିନ୍ତୁ ମହାରାଜା ଯେ ଆଜ୍ଞା ଲୋକ ଅପବାଦ ଭୟରେ ଚିନ୍ତା କଲେ ମୁଁ ଯଦି ଅପରିଚିତ ବ୍ୟକ୍ତି ସହିତ ତାଙ୍କୁ ପଠାଇ ଦିଏ ଜଗତର ଲୋକ ମୋତେ ନିନ୍ଦା କରିବେ, ତେଣୁ ନିନ୍ଦା ଅପବାଦ ଭୟରେ ମୋ ସହିତ ସେ ପଠାଇ ପାରିନଥିଲେ। ତେଣୁ ମୋ ମନରେ ଅବଶୋଷ ରହିଗଲା, ମା ସୀତାଙ୍କର ଯଦି ଏ ରୋଗ ରହିଥାଏ ତେବେ ମାଙ୍କ ନାମରେ କଳଙ୍କ ରଟନା ହବ। ତେଣୁ ଆପଣଙ୍କୁ କହି ଏ ରୋଗ ଭଲ କରିବା ପାଇଁ ମୁଁ ଆଣିବା ପାଇଁ ଚିନ୍ତା କଲି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଚିନ୍ତା କଲି କୌଣସି ସ୍ୱାମୀ ତାର ସ୍ତ୍ରୀକୁ ଅପରିଚିତ ବ୍ୟକ୍ତି ସହିତ ନିର୍ଦ୍ୱନ୍ଦରେ ପଠାଇ ପାରିବ ନା, ତେଣୁ ମୁଁ ଆଣିଛି ହରଣେ। ତେଣୁ ପଞ୍ଚବଟୀ ବନରେ ବାସ କରୁଥିବା ସମୟରେ ମୁଁ ତାଙ୍କୁ ଅପହରଣ କରି ନେଇ ଆଣିଛି। ମୋର ଯଦି ଅନ୍ୟ ଉଦ୍ଦେଶ୍ୟ ଥାଆନ୍ତା, ମୁଁ ପୁରୀତଳ୍ପ ଶଯ୍ୟାରେ ନ ରଖି ଅଷ୍ଟରତ୍ନରେ ନିର୍ମିତ ଉଆସ ମଧ୍ୟରେ ନ ରଖି ମୁଁ ଅଶୋକ ବନରେ ତାଙ୍କୁ ରଖିଛି କାହିଁକି। ଅଶୋକେ ରଖିଛି ତାଙ୍କୁ ବନ୍ଧ୍ୟା ଅଶୋକ ବନରେ ତାଙ୍କୁ ବନ୍ଧ୍ୟା ମୋଚନ କରିବା ପାଇଁ, ବନ୍ଧ୍ୟା ଦୋଷ ଦୂର କରିବା ପାଇଁ। ଅଶୋକ ବୃକ୍ଷର ଏପରି ଗୋଟିଏ ଗୁଣ ଅଛି, ନାରୀମାନଙ୍କର ମାସିକ ଋତୁ ନିୟମ ନିୟମିତ କରିବା ସଙ୍ଗେ ସଙ୍ଗେ ଆଜ୍ଞା ବନ୍ଧ୍ୟା ଦୋଷ ଦୂର କରିଥାଏ। ରାବଣର ଏ ପ୍ରକାର ଯୁକ୍ତି ଶୁଣି ରାମଚନ୍ଦ୍ର ଆଜି ଆଜ୍ଞା ଆଶ୍ଚର୍ଯ୍ୟ ହୋଇ ନତମସ୍ତକ ହୋଇ ଛିଡ଼ା ହୋଇଛନ୍ତି, ପରାଜିତ ସୈନିକ ପରି ଛିଡ଼ା ହୋଇ ମନରେ ଚିନ୍ତା କରୁଛନ୍ତି। ରାବଣ ଯଦି ଏ ଉଦ୍ଦେଶ୍ୟ ରଖିଥାନ୍ତା ତେବେ ଅନ୍ୟ ଉପାୟରେ ମଧ୍ୟ କରିପାରିଥାନ୍ତା, ମାତ୍ର ଏ ପ୍ରକାର ଯୁଦ୍ଧ ଘନ ଘଟାକୁ ଆୟୋଜନ କଲା କାହିଁକି। ତେଣୁ ପଚାରିଦେଲେ ରାବଣକୁ, ରାବଣ ଯେତିକି ବେଳେ ଏ କଥାକୁ ଶୁଣିଲେ ସଙ୍ଗେ ସଙ୍ଗେ କହିଲେ, ହେ ପ୍ରଭୁ, ମୁଁ ହେଉଛି ତିନିପୁରର ରାଜା, ମୁଁ ରାଜା ହିସାବରେ ଚିନ୍ତା କଲି ବାସ୍ତବରେ ଏ ସମାଜରେ ଅନ୍ୟାୟ ଅତ୍ୟାଚାର ବଢ଼ିଲା, ମୋର ବାହୁ ଛତ୍ର ଛାୟା ତଳରେ ରହି ରାକ୍ଷସମାନେ ଅନ୍ୟାୟ ଅତ୍ୟାଚାର କରିବାକୁ ଲାଗିଲେ, ସଂଖଜନମାନେ ବିପଦରେ ପଡ଼ିଲେ, ଧର୍ମ ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲା, ଇଏ ପୁଣ୍ୟକର୍ମ ହେଲା ନାହିଁ। ତେଣୁ ମୁଁ ଚିନ୍ତା କଲି ରାକ୍ଷସମାନଙ୍କର ମୃତ୍ୟୁ ଆବଶ୍ୟକ ହୋଇପଡ଼ିଛି, ଏହା କେବଳ ସମ୍ଭବ ଆପଣଙ୍କ ସହିତ ଯୁଦ୍ଧ କରି। ତେଣୁ ଆପଣଙ୍କ ସହିତ ଯୁଦ୍ଧର ଆୟୋଜନ କଲେ। ଆଉ ଗୋଟିଏ କଥା ଶୁଣନ୍ତୁ, ଜଣେ ଆଜ୍ଞା ରାଜା ହେବାର ସ୍ୱାଭିମାନ ଯାହାର ଅଛି, ପ୍ରଜାମାନଙ୍କୁ ଆଶ୍ରିତମାନଙ୍କୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ତାଙ୍କର ମୁକ୍ତି କାମନା ଚିନ୍ତା କରିବାର ମଧ୍ୟ କର୍ତ୍ତବ୍ୟ ରହିଛି। ସେଇ କର୍ତ୍ତବ୍ୟର ଇଏ କର୍ତ୍ତବ୍ୟ ପାଇଁ ଆଜି ଇଏ ମୋର ପ୍ରଜାମାନଙ୍କୁ ମୁକ୍ତି ପ୍ରଦାନ କରିବା ପାଇଁ ଆପଣଙ୍କ ସହିତ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡ଼ିଲା। ତେଣୁ ଆପଣଙ୍କ ସହିତ ଯୁଦ୍ଧ କଲେ ଏ କଥାକୁ ଶ୍ରବଣ

ରାବଣଙ୍କୁ ପ୍ରଶଂସା ନ କରି ରାମଚନ୍ଦ୍ର ରହିପାରିଲେ ନା? କହୁଛନ୍ତି ରେ ରାବଣ, ତୁ ଯାହା କରିଛୁ ସେ ଠିକ ନ୍ୟାୟ କରିଛୁ। ମୋର ଏ ନ୍ୟାୟ କର୍ତ୍ତବ୍ୟକୁ ଯଦି ଜଗତର ଲୋକ କ୍ଷମତା ସମ୍ପନ୍ନ ବ୍ୟକ୍ତି, ମନ୍ତ୍ରୀ ମହାମନ୍ତ୍ରୀ ତଥା ଉଚ୍ଚପଦସ୍ଥ କର୍ମଚାରୀ ମାନେ ହୃଦୟଙ୍ଗମ କରି ଅନୁକରଣ କରିବେ, ଜଗତରେ ଶାନ୍ତି ପ୍ରତିଷ୍ଠା ହବ, ଜଗତରୁ ଅନ୍ୟାୟ ଦୂର ହବ, ଅତ୍ୟାଚାର ଦୂର ହୋଇ ସମସ୍ତେ ଶାନ୍ତିରେ କାଳ ଯାପନ କରିବେ। ଏଣେ ଶୁଣୁଥିଲେ।

ଲୋକଗୀତ କ୍ରମରେ ନିବେଦନ କଲୁ ପାଲା। ପରିବେଷଣ କଲେ ଶିଳ୍ପୀ ଚୈତନ୍ୟ ଚରଣ ମହାନ୍ତ ଏବଂ ସାଥୀ, ଆକାଶବାଣୀ କେନ୍ଦୁଝର। ସମୟ ସନ୍ଧ୍ୟା 8:45 ହେବାକୁ ଯାଉଛି। ଏଥର ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ରୂପଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ ନମସ୍କାର। ରୂପଲି ପର୍ଦ୍ଦାର ଅନବଦ୍ୟ ସଙ୍ଗୀତ, କାଳଜୟୀ ଗୀତ ଏବଂ ସେହି ଗୀତ ପଛରେ ଥିବା ଭାବନା ଭରା କାହାଣୀକୁ ନେଇ ଆମର ନିୟମିତ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଆଜିର ଏହି ଅଧ୍ୟାୟରେ ରହିଛି 2001 ଚର୍ଚ୍ଚିତ ରୋମାଣ୍ଟିକ ଥ୍ରୀଲର ଚଳଚ୍ଚିତ୍ର କସୁର। ପ୍ରେମ, ରହସ୍ୟ, ସନ୍ଦେହ ଏବଂ ସତ୍ୟର ସନ୍ଧାନକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଯେପରି ଦର୍ଶକଙ୍କୁ ଆକର୍ଷିତ କରିଥିଲା, ସେହିପରି ଏହାର ଗୀତଗୁଡ଼ିକ ମଧ୍ୟ ଶ୍ରୋତାଙ୍କ ହୃଦୟରେ ରହିଥିଲା ଛାପ ନେଇ। ହଁ ଶ୍ରୋତା ବନ୍ଧୁ, ଏହି ଚଳଚ୍ଚିତ୍ର କସୁର ମୁକ୍ତିଲାଭ କରିଥିଲା 2001। ଏହାର ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ ଭଟ୍ଟ, ପ୍ରଯୋଜନା କରିଥିଲେ ମୁକେଶ ଭଟ୍ଟ ଏବଂ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ, ଗୀତ ରଚନା କରିଥିଲେ ସମୀର। ଏ ଗୀତର ଅନ୍ୟ କଥା ଆଗକୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆପଣ ଶୁଣୁଛନ୍ତି ରୂପାଲି ପର୍ଦ୍ଦାର ଗୀତ ବନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଆଜି ସିନେ ତରଙ୍ଗରେ କସୁର ଚଳଚ୍ଚିତ୍ରର ଗୀତ। ହଁ ଶ୍ରୋତା ବନ୍ଧୁ, ଜୀବନରେ କିଛି ସମ୍ପର୍କ ଏମିତି ହୋଇଥାଏ ଯେଉଁଠି ଜଣେ ମଣିଷ ଧୀରେ ଧୀରେ ଅନ୍ୟ ଜଣଙ୍କ ସମଗ୍ର ଜୀବନର କେନ୍ଦ୍ରବିନ୍ଦୁ ପାଲଟି ଯାଆନ୍ତି। ସକାଳର ସ୍ୱପ୍ନଠାରୁ ରାତିର କଳ୍ପନା ପର୍ଯ୍ୟନ୍ତ ସବୁକିଛି ତାଙ୍କୁ ଘେରି ରହିଥାଏ। ପ୍ରେମର ଏହି ନିବିଡ଼ ଅନୁଭୂତିକୁ ନେଇ ପ୍ରକାଶ କରୁଛୁ ସେ ଗୀତ ମାଧ୍ୟମରେ। ସେ ଗୀତ ଜିନ୍ଦଗୀ ବନ ଗଏ ହୋ ତୁମ।

ଜୀବନର କଠିନ ସମୟରେ ମଣିଷ ସବୁଠାରୁ ଅଧିକ ଖୋଜେ ଏକ ବିଶ୍ୱସ୍ତ ସାଥୀକୁ। ଚାରିଆଡ଼େ ଯେତେବେଳେ ଅନିଶ୍ଚିତତା ଓ ସନ୍ଦେହର ପରିବେଶ ସୃଷ୍ଟି ହୁଏ, ସେତେବେଳେ ଏକ ଭରସାର ହାତ ଆଗକୁ ବଢ଼ିଆସୁ ବୋଲି ମନ ଚାହେଁ। ଏହି ଭାବନାକୁ ନେଇ ଏହି ଚଳଚ୍ଚିତ୍ରରେ ଅନେକ ଗୀତ, ଅନେକ କଥା। ପ୍ରେମର ପ୍ରଥମ ଅନୁଭୂତି, ଅପେକ୍ଷାର ବ୍ୟାକୁଳତା, ବିଶ୍ୱାସର ମଧୁରତା ଓ ବିରହର ବେଦନା, ଏସବୁ ଭାବନାକୁ ଏକାଠି କରି ସଜା ଯାଇଥିଲା ଏହି କସୁର ଚଳଚ୍ଚିତ୍ରର ଗୀତଗୁଡ଼ିକ। ଆଶା କରୁଛୁ ଆଜିର ଏହି ସୁରିଲା ଆୟୋଜନ ଆପଣଙ୍କୁ ଭଲ ଲାଗିଥିବ। ପୁଣି ଏହି ଆୟୋଜନ ସହିତ ମୁଁ ସିନେତରଙ୍ଗର ପରିସରକୁ ପୁଣି ଆଉଥରେ ଆସିବି, ଆଉ କେଉଁ ଅଧ୍ୟାୟ ସହିତ। ହଁ ଶ୍ରୋତା ବନ୍ଧୁ, ଏଇଠି ଆଜି ପାଇଁ ରହୁଛି। ନମସ୍କାର।

ରୂପାଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ ଶେଷ ହେଲା। ଆଜି ଶୁଣିଲେ କସୁର ଚଳଚ୍ଚିତ୍ର ଗୀତ। ଆକାଶବାଣୀ କେନ୍ଦୁଝର, ସମୟ ରାତି 11:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ক্ষমা করিবে শ্রোতা বন্ধু, ସମୟ ରାତି 10:30 ହେବାକୁ ଯାଉଛି। ଲୋକଗୀତ କ୍ରମରେ ନିବେଦନ କରୁଛୁ କୀର୍ତ୍ତନ, ପରିବେଷଣ କରୁଛନ୍ତି ଶିଳ୍ପୀ ସନ୍ତୋଷ କୁମାର ଗୁଇଁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଲୋକଗୀତ କ୍ରମରେ ଏଥର ଶୁଣନ୍ତୁ କୀର୍ତ୍ତନ ପରିବେଷଣ କରୁଛନ୍ତି ଶିଳ୍ପୀ ସନ୍ତୋଷ କୁମାର ଗୁଇଁ।